ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଶ୍ରାବଣ 19 ଦିନ 2026 ମସିହା ଅଗଷ୍ଟ ମାସର 10 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରୁ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58 ମିନିଟ୍।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ପ୍ରଥମେ ଶିଳ୍ପୀ ବିଜୟ କୁମାର ପାଣିଗ୍ରାହୀଙ୍କ କଣ୍ଠରେ ଶୁଣିବା ଏହି ଭକ୍ତିଗୀତଟି। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ଶୁଣିଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍‌ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଶ୍ୱେତାଲିନା ପଣ୍ଡାଙ୍କ କଣ୍ଠରେ ଗୀତିକାରଙ୍କ ଆଉ ଏକ ଗୀତ ରଚନାରୁ।

ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ବିରଞ୍ଜି ନାରାୟଣ ଢାଲିଙ୍କ କଣ୍ଠରେ, ଗୀତ ଗାଇଛି ନା କିଶୋର ଚନ୍ଦ୍ର ନନ୍ଦ।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ସୁଧାକର ପଣ୍ଡାଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦ।

ଶୁଣୁଥିଲି ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ସୃଷ୍ଟି, ସ୍ଥିତି ଆଉ ପ୍ରଳୟର ମୂଳାଧାର ସୂର୍ଯ୍ୟ ଦେବତା ଆଦି ଦେବତା ଭାବରେ ସାରା ପୃଥିବୀରେ ଆଦିମ କାଳରୁ ପୂଜିତ ହୋଇ ଆସୁଛନ୍ତି। ସେଇଥିପାଇଁ ସୂର୍ଯ୍ୟଙ୍କୁ ନମସ୍କାର କଲାବେଳେ କୁହାଯାଏ, ନମଃସବିତ୍ରେ ଜଗଦୈକ ଚକ୍ଷୁଷେ ଜଗତ୍ ପ୍ରସୂତି ସ୍ଥିତି ନାଶ ହେତବେ ତ୍ରୟୀ ମୟାୟ ତ୍ରିଗୁଣାତ୍ମ ଧାରିଣୀ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ। ବୈଦିକ ଯୁଗରୁ ସୂର୍ଯ୍ୟ ଓ ବିଷ୍ଣୁଙ୍କ ମଧ୍ୟରେ ଅଭେଦ କଳ୍ପନା କରାଯାଇଛି। ସେଇଥିପାଇଁ ସୂର୍ଯ୍ୟଙ୍କୁ ସୂର୍ଯ୍ୟ ନାରାୟଣ ବିରଞ୍ଚି ନାରାୟଣ ବୋଲି କୁହାଯାଏ। ଗ୍ରୀକ୍ ପୁରାଣରେ ସୂର୍ଯ୍ୟଙ୍କୁ ଆପୋଲୋ ଭାବରେ ବନ୍ଦନା କରାଯାଏ। ଜୈନଶାସ୍ତ୍ର ଶୈବ ଶାକ୍ତ ଗାଣପତ୍ୟ ସୌର ବୈଷ୍ଣବ ଏପରିକି ଉନବିଂଶ ଶତାବ୍ଦୀର ମହିମା ଧର୍ମ ସାହିତ୍ୟରେ ମଧ୍ୟ ସୂର୍ଯ୍ୟ ବନ୍ଦନା ଦେଖିବାକୁ ମିଳେ। ଗୀତାର ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି, ଆଦିତ୍ୟାନାଂ ମହଂ ବିଷ୍ଣୁ ଜ୍ୟୋତିଷାଂ ରବିରଂଶୁମାନ ମରିଚିର୍ ମରୁତାମସ୍ମି ନକ୍ଷତ୍ରାଣା ମହଂସସି। ଅର୍ଥାତ୍ ମୁଁ ଆଦିତ୍ୟମାନଙ୍କ ମଧ୍ୟରେ ବିଷ୍ଣୁ, ଜ୍ୟୋତିଷ୍କମାନଙ୍କ ମଧ୍ୟରେ କିରଣମାଳୀ ସୂର୍ଯ୍ୟ, ମରୁଦ୍ଗଣଙ୍କର ମରିଚି ଓ ନକ୍ଷତ୍ରମାନଙ୍କ ମଧ୍ୟରେ ଶଶି। ସୂର୍ଯ୍ୟଙ୍କୁ ଦେବତା ଜ୍ଞାନ ନକରି ବିଜ୍ଞାନ ମତରେ ବିଚାର କଲେ ମଧ୍ୟ ବାଳସୂର୍ଯ୍ୟ କିରଣରେ ଅନେକ ରୋଗମୁକ୍ତି ଓ ମଧ୍ୟାହ୍ନର ପ୍ରଚଣ୍ଡ ସୂର୍ଯ୍ୟକୁ ଲକ୍ଷ୍ୟ କଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଏ ବୋଲି କୁହାଯାଏ। ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ପୂଜା କରି ସାମ୍ବ ରୋଗମୁକ୍ତ ହୋଇଥିବା ପୁରାଣ ପ୍ରସିଦ୍ଧି ଅଛି। ଗଞ୍ଜାମର ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିରରେ ପୂଜା କଲେ ବିଞ୍ଚି ବା ଏକ୍ଜିମା ଭଲ ହୁଏ ବୋଲି ଲୋକବିଶ୍ୱାସ ଏପର୍ଯ୍ୟନ୍ତ ପ୍ରଚଳିତ ଅଛି। ସୂର୍ଯ୍ୟ ସକଳ ଶକ୍ତିର ଆଧାର, ସୂର୍ଯ୍ୟଙ୍କ ପାଇଁ ଆଲୋକ ଅନ୍ଧାର, ସୂର୍ଯ୍ୟଙ୍କ ପାଇଁ ଦିନ ରାତି ଋତୁଚକ୍ର ବର୍ଷା ଆଉ ସବୁଜିମା, ଅନ୍ଧକାର ଏବଂ ପାପରାଶିକୁ ନଷ୍ଟ କରନ୍ତି ବୋଲି ସୂର୍ଯ୍ୟଙ୍କର ବନ୍ଦନାରେ କୁହାଯାଏ, ଜବା କୁସୁମ ସଂକାଶମ କାଶ୍ୟପେୟ ମହାଦ୍ୟୁତିଂ ଧ୍ୱନ୍ତାରୀ ସର୍ବପାପଘ୍ନମ ପ୍ରଣତୋସ୍ମି ଦିବାକରମ। ବହୁ କୋଟି ବର୍ଷ ତଳେ ଏକ ଗ୍ୟାସୀୟ ପିଣ୍ଡ ଭାବରେ ସୃଷ୍ଟି ହୋଇଥିବା ଏହି ମହାଜାଗତିକ ସତ୍ତାଙ୍କର ଆମଠାରୁ ଦୂରତା 1471 ଲକ୍ଷ କିଲୋମିଟର। ଏହାଙ୍କର ପୃଷ୍ଠର ଉତ୍ତାପ 6000 ଡିଗ୍ରୀ ସେଣ୍ଟିଗ୍ରେଡ଼, ଅଭ୍ୟନ୍ତରର ଉତ୍ତାପ 150 ଲକ୍ଷ ଡିଗ୍ରୀ। ସୂର୍ଯ୍ୟଙ୍କଠାରେ ହେଉଥିବା ଆଣବିକ ପ୍ରକ୍ରିୟା ଫଳରେ ସୃଷ୍ଟି ହେଉଥିବା ବିପୁଳ ଶକ୍ତିରୁ ହିଁ ସୂର୍ଯ୍ୟଙ୍କର ବିକିରଣ ହୁଏ, ଯାହା ପୃଥିବୀରେ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ବିଜ୍ଞାନର ଏସବୁ ସତ୍ୟର ଆବିଷ୍କାର ପୂର୍ବରୁ ଆମର ମନ୍ତ୍ରଦ୍ରଷ୍ଟା ଋଷିମାନେ ସୂର୍ଯ୍ୟଙ୍କର ଶକ୍ତି ସମ୍ପର୍କରେ ସଚେତନ ହୋଇ ତାଙ୍କୁ ଦେବତା ଭାବରେ ବନ୍ଦନା କରିଥିଲେ। ଅହୋ ସୂର୍ଯ୍ୟ ସହସ୍ରାଂଶୁ ତେଜୋ ରାଶି ଜଗତ୍ପତେ ଅନୁକମ୍ପାୟ ମା ଭକ୍ତ୍ୟାଂ ଗୃହାଣାର୍ଘ୍ୟ ଦିବାକର। ସେଇଥିପାଇଁ ପୂର୍ବକାଳରୁ ସ୍ନାନ ସମୟରେ ସୂର୍ଯ୍ୟ ନମସ୍କାର ଏବଂ ଜଳଦାନର ପରମ୍ପରା ଆମ ସମାଜରେ ରହିଛି। ଶଙ୍କରାଚାର୍ଯ୍ୟ ମଧ୍ୟ ସୂର୍ଯ୍ୟ ଓ ବିଷ୍ଣୁଙ୍କ ମଧ୍ୟରେ ଅଭେଦ କଳ୍ପନା କରି ଏକ ସୁନ୍ଦର ପ୍ରାତଃସ୍ମରଣ ସ୍ତୋତ୍ର ରଚନା କରିଛନ୍ତି। ପ୍ରାତଃସ୍ମରାମି ହୃଦି ସଂସ୍ଫୁରଦାତ୍ମତତ୍ତ୍ୱଂ ସଚ୍ଚିତ୍ ସୁଖଂ ପରମହଂସ ଗତିଂ ତୁରୀୟଂ ଯତ୍ତୁ ପ୍ରଜାଗର ସୁସୁପ୍ତିମେବୈତି ନିତ୍ୟଂ ତଦ୍ ବ୍ରହ୍ମ ନିଶ୍ଚଳମହଂ ନ ଚ ଭୂତ ସଂଘ ପ୍ରାତର୍ଭଜାମି ମନସାଂ ବଚସାମଗମ୍ୟଂ ବାଚୋ ବିଭନ୍ତି ନିଖିଳା ଜଦନୁଗ୍ରହେଣ ଜନ୍ନେତି ନେତି ବଚନେର୍ନିଗମାମବୌଚଂ ସ୍ତନ୍ଦେବ ଦେବମଜମାଚ୍ୟୁତ ରାହୁରଗ୍ର୍ୟଂ ପ୍ରାତର୍ନମାମି ତମସଃ ପରମାର୍କବର୍ଣ୍ଣଂ ପୂର୍ଣ୍ଣଂ ସନାତନ ପଦଂ ପୁରୁଷୋତ୍ତମାଖ୍ୟଂ ଯସ୍ମିନ୍ ନିଦଂ ଜଗତ ଶେଷମଶେଷ ମୂର୍ତ୍ତୌ ରଜ୍ୱାଂ ଭୁଜଙ୍ଗମ ଇବ ପ୍ରତିଭାସିତଂ ବୈ ଶ୍ଲୋକତ୍ରୟମିଦଂ ପୁଣ୍ୟଂ ଲୋକତ୍ରୟଂ ବିଭୂଷଣଂ ପ୍ରାତଃକାଳେ ପଠେଜସ୍ତୁ ସଗଚ୍ଛେତ୍ ପରମଂ ପଦଂ।

ଶୁଣୁଥିଲି କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନ କରିଥିଲି ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ବ୍ରହ୍ମା ନିଜର ଚାରିମୁଖରୁ ଚାରି ବେଦ ସୃଷ୍ଟି କଲେ। ସେ ପ୍ରଥମେ ନିଜର ମରିଚି ପ୍ରଭୃତି ପୁତ୍ରମାନଙ୍କୁ ବେଦ ଅଧ୍ୟୟନ କରାଇଲେ। ଦ୍ୱାପର ଯୁଗର ଶେଷ ଭାଗରେ ମହର୍ଷି ବେଦବ୍ୟାସ ବେଦକୁ ଚାରି ଭାଗରେ ବିଭକ୍ତ କଲେ ଓ ଋଗ୍, ଯଜୁ, ସାମ ଓ ଅଥର୍ବାଦୀ ଚାରି ସଂହିତା ପ୍ରସ୍ତୁତ କଲେ। ସେ ଯଥାକ୍ରମେ ପୈଳ, ବୈଶମ୍ପାୟନ, ଜୈମିନୀ ଓ ସୁମନ୍ତୁଙ୍କୁ ଋଗ୍, ଯଜୁ, ସାମ ଓ ଅଥର୍ବବେଦ ଶିକ୍ଷା ଦେଲେ। ପୈଳଙ୍କ ଶିଷ୍ୟ ପ୍ରଶିଷ୍ୟ ଋଗ୍ବେଦର ବିସ୍ତାର ଘଟାଇଲେ। ବୈଶମ୍ପାୟନଙ୍କ ଶିଷ୍ୟ ଯାଜ୍ଞବଳ୍କ୍ୟ କିନ୍ତୁ ଗୁରୁଙ୍କୁ ଅସ୍ୱୀକାର କରି ନୂଆ ଯଜୁର୍ବେଦ ପ୍ରସ୍ତୁତ କରିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଘରେ ଘରେ ତ୍ରିରଙ୍ଗା ଅଭିଯାନଥି ଉଷ୍ଣାକିର ସହିତ ଭାଗ ନେବାର୍କେ ଆଉ ଗୋଟେ ବିକଶିତ ଭାରତ ଗଠନ ଦିଗେ ନିଜର ସାମୁହିକ ସଂକଳ୍ପକେ ପୂରା କରିବା ଲାଗି ଆହ୍ୱାନ ଦେଇଛନ୍। ଶ୍ରୀ ମୋଦି କହିଛନ୍ତି ତ୍ରିରଙ୍ଗା ପତାକା ଭାରତୀୟ ଗୌରବର ପ୍ରତୀକ ଆଏ। ଇ ବଛର ଦେଶ ରାଷ୍ଟ୍ରୀୟ ସଙ୍ଗୀତର 150ତମ ଜୟନ୍ତୀ ପାଳନ କରୁଥିବାନୁ ଏହି ଅଭିଯାନ ଇଥର ବନ୍ଦେ ମାତରମ୍କେ ସମର୍ପିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ଜାହିର କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ 9ଟା ବିଭାଗଟି ନିଯୁକ୍ତି ପାଇଥିବା 1326 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେବେ। ଭୁବନେଶ୍ୱର ରେଲ୍ ପ୍ରେକ୍ଷାଳୟନ ହେବାର୍କେ ଥିବା ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନୂଆକରି ଚାକିରି ପାଇଥିବା ଅଧିକାରୀମାନଙ୍କୁ ନିଯୁକ୍ତିପତ୍ର ଦେବେ। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ଥିବାରୁ ଶୁଣାଣି ବନ୍ଦ ରଖାଯାଇଛି। ଏବେ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇ ୟୁ ଆଉ ପିଏମ୍ଏୱାଇ 2.0 ଅଧୀନତି 1,25,00,000 ଅଧିକା ଘର ମଞ୍ଜୁର ହୋଇଥିବା ଗୃହ ଆଉ ସହରାଞ୍ଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ସେଥିଭିତରୁ 1,00,000 ଅଧିକା ଘର ତିଆରି କାମ ଶେଷ ହୋଇକରି ହିତାଧିକାରୀମାନଙ୍କୁ ଦିଆଯାଇଛି। ଓଡ଼ିଶା ସହିତ 16ଟା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରମାନଙ୍କ ଲାଗି ପିଏମ୍ଏୱାଇ 2.0 ଅଧୀନତି 2,09,000 ଅଧିକା ଘର ମଞ୍ଜୁର ହୋଇଥିବା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟର ପଞ୍ଚାୟତମାନଙ୍କୁ ଦୁଇଗୁଣା ଟଙ୍କା ମିଳିବା। ବ୍ଲକ ଆଉ ଜିଲ୍ଲା ପରିଷଦ କେବିଲ୍ ଅଧିକା ପାଣ୍ଠି ଦେବାର୍କେ ଅର୍ଥ କମିଶନ ସୁପାରିଶ କରିଛନ୍ତି। ସୁପାରିଶକେ ଲାଗୁ କରିକି ପାଣ୍ଠି ଦେବାର୍କେ ପଞ୍ଚାୟତିରାଜ ବିଭାଗ ନିଷ୍ପତ୍ତି ନେଇଛେ। ଆଇବା 15 ତାରିଖ ତକ୍ ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ୍ ଅପ୍ଲୋଡ୍ କରବାର୍କେ ବିଭାଗ ତରଫରୁ ସବୁ ପଞ୍ଚାୟତ ବ୍ଲକ ଆଉ ଜିଲ୍ଲା ପରିଷଦକେ ନିର୍ଦ୍ଦେଶ ଦିଆଯାଇଛେ। ଧାରି ସମୟ ଭିତରେ ଇ କାମ ଶେଷ କରିବା ଲାଗି ସବୁ ଜିଲ୍ଲାପାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ବିଡିଓମାନଙ୍କୁ ଚିଠି ଲେଖାଯାଇଛି। ଭାରତୀୟ ପ୍ରତିଷ୍ଠାନଗତ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ ଆଇଆଇଆର୍ଏଫ୍ 2026 ଓଡ଼ିଶାର ପ୍ରମୁଖ 3ଟା ସରକାରୀ ମେଡିକାଲ କଲେଜ ଜାତୀୟ ସ୍ତରର ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍। କଟକ ଏସ୍ସିବି ମେଡିକାଲ କଲେଜର ଡାକ୍ତରଖାନା 15 ନମ୍ଘର, ବୁର୍ଲା ଭୀମସାର 64 ନମ୍ଘର ଆଉ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ଡାକ୍ତରଖାନା 74 ନମ୍ଘରଠାରେ ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ ଏହି ସଫଳତା ଲାଗି ଡାକ୍ତର, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ନର୍ସ ଆଉ ସବୁ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କହିଛନ୍ ଏଟା ରାଜ୍ୟର ସରକାରୀ ଚିକିତ୍ସା ଶିକ୍ଷା ଆଉ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନର ପ୍ରମାଣ ଆଏ। ଜାତୀୟ କୃମିନାଶକ ଦିବସ ଅବସରରେ ସରକାରଙ୍କ ତରଫୁ ଆଜି 1-19 ବଛର ଭିତରେ ଥିବା ସବୁ ଛୁଆ ପିଲା ଟୁକେଲ ଆଉ 20-24 ବଛର ବୟସ୍କ ମହିଳାମାନଙ୍କୁ ଆଲବେଣ୍ଡାଜୋଲ ବଟିକା ଆଉ ସିରପ ଅଙ୍ଗନବାଡ଼ି କେନ୍ଦ୍ର ସରକାରୀ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଦିଆଯିବ। ଯେଉଁମାନେ ଆଇଜି ବଟିକା ନାଇଁ ଖାଇପାରିବେ ସେମାନଙ୍କୁ ଆଇବା 17 ତାରିଖ ଦିନ ମପଅପ୍ ଦିବସ ଦେଇ ଇ ଉଷ ଖାଇବାରକେ ଦିଆଯିବ। ଜୈବ ବିବିଧତା ଓ ପରିବେଶ ସନ୍ତୁଳନତି ସିଂହମାନଙ୍କର ଗୁରୁତ୍ୱ ଓ ସୁରକ୍ଷା ବାବଦ ଲୋକ ସଚେତନ କରିବାର ଉଦ୍ଦେଶ୍ୟଟି ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। ଜଙ୍ଗଲର ସିଂହମାନେ ଭୋଗୁଥିବା ଭିନ୍ନ ଭିନ୍ନ ସମସ୍ୟା ବାବଦ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି 2013 ମସିହା ଅଗଷ୍ଟ 10 ତାରିଖ ଦିନ ପହେଲା ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। 2020 ସିଂହ ଗଣନା ଅନୁସାରେ ଭାରତର ସିଂହମାନଙ୍କର ସଂଖ୍ୟା 32.2% ବଢ଼ିଛି। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଇବାକାଲ ବଲାଙ୍ଗୀରଠାରେ ଗୋଟିଏ ବିଶାଳ ର୍ୟାଲିର ଆୟୋଜନ କରାଯାଉଛି। ସକାଳର 10 ବଜେ ବଲାଙ୍ଗୀର ସର୍କିଟ୍ ହାଉସ୍ରୁ ର୍ୟାଲି ମୂଲ ହୋଇକରି ମହିଳା ମହାବିଦ୍ୟାଳୟ ତକ୍ ଯିବା, ତାର ଉତ୍ତରୁ ମହାବିଦ୍ୟାଳୟ ପରିସରର ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତ୍ତତ୍ରାଣ ଖେଲ ପଡ଼ିଆଠାରେ ଚାଲିଥିବା 17 ନମ୍ଘର ରାଜା ଅନୁପ ସିଂହଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର 2 ନମ୍ଘର ମ୍ୟାଚ୍ ନୂଆପଡ଼ା ଜିଲ୍ଲାର କୋମନା ଆଉ କଳାହାଣ୍ଡି ଜିଲ୍ଲା ବୋର୍ଡା ଭିତରେ ଖେଳାଯାଇଥିଲା। ଧାରି ସମିଆତି କୋମନା ଦଲ 6-0 ଗୋଲ୍ ଥି ବୋର୍ଡା ଦଲକେ ହରାଇଥିଲା। ଏବେ 12 ତାରିଖ ଦିନ ପହିଲା ସେମିଫାଇନାଲ ମ୍ୟାଚ୍ କୋମନା ଆଉ ବୋର୍ଡେନ୍ ଦଲ ଭିତରେ ଖେଳାଯିବ। ଉତ୍ତର ଓଡ଼ିଶା ଓ ତାର ପାଖର ଝାଡ଼ଖଣ୍ଡ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବ ଥି ରାଇଜେ ଆଇବା 14 ତାରିଖ ତକ୍ ବର୍ଷାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ଜବର ବର୍ଷା ହେବ ବୋଲି 8 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଇତର ସହିତ ବାକି ସବୁ ଜିଲ୍ଲାର ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ସେଟା ଏବେ 12 ତାରିଖ ଆଡ଼େ ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଏଛି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 7:00। ଏଠାରେ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ସକାଳ 7:25 ଶୁଣିପାରିବି କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ସକାଳ 7:30 ରହିଛି ଶ୍ରୀରାମଚରିତ ମାନସ। ସକାଳ 7:40 ଶୁଣିପାରିବି କାର୍ଯ୍ୟକ୍ରମ ଚାଷର କଥା। ପୁରାତନୀରେ ଶୁଣିପାରିବେ ଓଡ଼ିଶୀ ସକାଳ 7:45। ସକାଳ 8:30 ରହିଛି ଗୀତ ଗୀତାଞ୍ଜଳି, ଶିଳ୍ପୀ ଅରବିନ୍ଦ ମୁଦୁଲି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ ଏବଂ 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିପାରିବି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ହିନ୍ଦୀ କଥାଚିତ୍ରର ଗୀତ, ସୁଗମ ସଙ୍ଗୀତ ଦିନ 12:30। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଅପରାହ୍ନ 5:00 ଶୁଣିପାରିବି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ସାହିତ୍ୟାୟନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ରହିଛି ଯୁବଶକ୍ତି ଓ ରାତି 7:25 ରହିଛି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏହି 2 କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ଆକାଶବାଣୀ ଦିଲ୍ଲୀରୁ ରିଲେ କରିବୁ ସଂସଦ ସମୀକ୍ଷା। ରାତି 8:30 ସ୍ପୋର୍ଟସ୍ ସ୍କେନ୍, ରାତି 9:15 ସ୍ପଟ୍ଲାଇଟ୍, ରାତି 9:30 ପବ୍ଲିକ୍ ସ୍ପିକ୍ ଏବଂ ରାତି 10:00 ରହିଛି ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏବଂ ରାତି 10:30 ଶାସ୍ତ୍ର ସଙ୍ଗୀତ କ୍ରମରେ ଶୁଣିପାରିବି ଉସ୍ତାଦ ବଡ଼ି ଗୁଲାମ ଅଲ୍ଲୀ ଖାଁଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ତାପରେ ରହିଛି ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 9ଟି ବିଭାଗରେ ନବନିଯୁକ୍ତ 1326 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯିବ। ରାଜ୍ୟରେ ଖରିଫ ଧାନ ସଂଗ୍ରହ ନେଇ ଭାଗଚାଷୀ ପଞ୍ଜିକରଣ ନୀତିକୁ ଅଧିକ ସରଳ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରଚଳନ ପାଇଁ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ଜମି ମାଲିକ ଉପସ୍ଥିତ ନ ରହି ମଧ୍ୟ ଆପ୍ ମାଧ୍ୟମରେ ସମ୍ମତି ପ୍ରକାଶ ଫର୍ମ ପୂରଣ କରିପାରିବେ।
1: ନିଜର ଭାଗ ଚାଷ ଜମିକୁ ଭାଗ ଚାଷକୁ ଦେବେ, ଜାଗାର ସେଟା ଦେଇଛନ୍ତି ବୋଲି ଗୋଟେ ପ୍ରମାଣ ଦରକାର। ତ ସେମାନେ ଯଦି ଆୟୋଜନ ଆସିକିରି କହିବେ ଯେ ନାହିଁ ମୁଁ ଦେଇଛି ତାଙ୍କୁ ଚାଷ କରିବା ପାଇଁ, ମିଳିବ ନାହିଁ। ତେଣୁ ସେ ଗୋଟେ ଆପ୍ ଜରିଆରେ ମଧ୍ୟ ସେଠି ମଧ୍ୟ ମାନେ ଇଏ କରିପାରିବ, ଫିଲ୍ଅପ୍ କରିପାରିବ ଯେ ନାହିଁ।
0: ଗତକାଲି ସୁଦ୍ଧା 5,093 ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ 3,108 ଜଣଙ୍କ ପାଖରେ କୃଷକ ପରିଚୟପତ୍ର ରହିଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଆଇଆଇଆର୍ଏଫ୍ ର୍ୟାଙ୍କିଙ୍ଗ 2026ରେ ରାଜ୍ୟର 3ଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ସ୍ଥାନିତ ହୋଇଛି। 15ତମ ସ୍ଥାନରେ କଟକର ଏସ୍ସିବି, 64ତମ ସ୍ଥାନରେ ଭୀମସାର ଏବଂ 74ତମ ସ୍ଥାନରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଏମ୍ସ 16ତମ ସ୍ଥାନରେ ସ୍ଥାନିତ ହୋଇଛି। ଏହି ସଫଳତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ 3ଟିଯାକ ମେଡିକାଲ କଲେଜର ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମୀ ଓ ପ୍ରଶାସନିକ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁଁ ଅଭିଯୋଗ ଶୁଣାଣି ବନ୍ଦ ନେଇ ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଜନଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ କହିଛି। ନୟାଗଡ଼ ଜିଲ୍ଲା ରଣପୁରଠାରେ ହରଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଡକ୍ଟର ସମ୍ବିତ ପାତ୍ର ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ରଣପୁର ନୂଆ ବସ୍ଷ୍ଟାଣ୍ଡ ଛକରୁ ବାହାରି ଶହୀଦ ରଘୁ ଦିବାକର ମଣ୍ଡପଠାରେ ପହଞ୍ଚିଥିଲା। ଶୋଭାଯାତ୍ରାରେ 120 ମିଟର ଲମ୍ବର ଏକ ବିଶାଳ ଜାତୀୟ ପତାକା ପ୍ରଦର୍ଶିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ସିନ୍ଧିଗୁଡ଼ା ପଞ୍ଚାୟତର ରଙ୍ଗମାଟିଗୁଡ଼ା ଗାଁକୁ ବିଧାୟକ ଗୌରୀଶଙ୍କର ମାଝୀ ଗସ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ନେଇ ଶ୍ରୀ ମାଝୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟାର ଗତକାଲି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି। ଶିକ୍ଷା, କ୍ୟାରିୟର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଚାଷୀଙ୍କୁ ନିର୍ଦ୍ଧାରିତ ଏବଂ ଉଚିତ ମୂଲ୍ୟରେ ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସାର ବିକ୍ରୟରେ ସ୍ୱଚ୍ଛତା ଏବଂ ନିୟମିତତା ବଜାୟ ରଖିବା ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ମୂଲ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ସାର କିଣିବା ସମୟରେ ଦର ଯାଞ୍ଚ କରିବା ସହ ରସିଦ ସଂଗ୍ରହ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଅନିୟମିତତା କ୍ଷେତ୍ରରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି। ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କର ସମେତ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, କଟକର ବାବା ଧବଳେଶ୍ୱର, ପୁରୀ ଲୋକନାଥ ଏବଂ ବାଲେଶ୍ୱରର ବାବା ପଞ୍ଚମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ବୋଲବମ୍ ଭକ୍ତଙ୍କର ଜଳାଭିଷେକ ଜାରି ରହିଛି। ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। 2013 ଅଗଷ୍ଟ 10 ତାରିଖରେ ପ୍ରଥମେ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ଜାତୀୟ କୃମିନାଶକ ଦିବସ ଅବସରରେ ଆଜି 1ରୁ 19 ବର୍ଷ ବୟସର ଶିଶୁ ଏବଂ କିଶୋରମାନଙ୍କୁ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ କୃମିନାଶକ ଔଷଧ ପ୍ରଦାନ କରାଯିବ। ଆସନ୍ତା 17 ତାରିଖରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ହାଇସ୍କୁଲ ପଡ଼ିଆଠାରେ ଗତକାଲି ବିଶ୍ୱ ଜନଜାତି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ଜନଜାତି ସମ୍ପ୍ରଦାୟ ପାରମ୍ପରିକ ବେଶ ପରିଧାନ

0: ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଉତ୍ତର ଓଡ଼ିଶା ସଂଲଗ୍ନ ଝାଡ଼ଖଣ୍ଡ ଉପରେ ଏକ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଣ୍ଠୁ ଗଣ୍ଠି ବାତ ଜନିତ ହୃଦରୋଗ ଆଲୋଚନା କରିଛନ୍ତି ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।
2: ଶିଶୁ, କିଶୋର ଓ ଯୁବାବସ୍ଥାରେ ଗଣ୍ଠିବାତ ଜନିତ ହୃଦରୋଗ ବହୁଳ ଭାବେ ଦେଖାଯାଇଥାଏ। ଗଳାରେ ଗ୍ରୁପ୍ ଏ ବିଟା ହିମୋଲିଟିକସ୍ ଷ୍ଟ୍ରେପ୍ଟୋକୋକସ୍ ନାମକ ଏକ ଜୀବାଣୁ ସଂକ୍ରମଣ ଏହାର କାରଣ। ଦାରିଦ୍ର୍ୟ, ଅପରିଷ୍କାର ପରିବେଶ, କମ୍ ଜାଗାରେ ଅଧିକ ଲୋକ ରହିବା, ଚିକିତ୍ସାର ଅଭାବ ଦ୍ୱାରା ଏପରି ରୋଗର ପ୍ରସାର ହୋଇଥାଏ। ଶୈଶବାବସ୍ଥାରେ ଆରମ୍ଭ ହୋଇ ଏହା ଅନେକାଂଶରେ ଯୁବାବସ୍ଥାରେ ଜଣାପଡ଼ିଥାଏ। ଏହାଦ୍ୱାରା ଶରୀରର କାର୍ଯ୍ୟଦକ୍ଷତା କମିବା ସହ ଜୀବନହାନିର ମଧ୍ୟ ଆଶଙ୍କା ଥାଏ। ଯୁବାବସ୍ଥାରେ ଏପରି ରୋଗ ଏକ ସ୍ଥାୟୀ ସମସ୍ୟା ହୋଇଥିବାରୁ ଏହା ପରିବାର ଓ ସମାଜ ପାଇଁ ଏକ ବଡ଼ ଆର୍ଥିକ ବୋଝ। ଅନେକ ମହିଳାମାନଙ୍କ ମଧ୍ୟରେ ଏହା ଗର୍ଭାବସ୍ଥାରେ ପ୍ରଥମେ ଦେଖାଦେଇଥାଏ। ଭାରତ ଭଳି ଦେଶରେ ପ୍ରସବ ସମୟରେ ମାତୃମୃତ୍ୟୁର ଏହା ଏକ ମୁଖ୍ୟ କାରଣ। ଗଳାରେ ଜୀବାଣୁ ସଂକ୍ରମଣ ପରେ ଏହାର ପ୍ରଭାବରେ ହୃତ୍ପିଣ୍ଡ, ବିଭିନ୍ନ ଗଣ୍ଠି, ମସ୍ତିଷ୍କ, ଚର୍ମ ଇତ୍ୟାଦି ଶରୀରର ଅନ୍ୟାନ୍ୟ ଅଂଶରେ ଥିବା ତନ୍ତୁମାନ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। 5 ବର୍ଷରୁ 15 ବର୍ଷର ଶିଶୁମାନଙ୍କରେ ଏହି ଗଳା ସଂକ୍ରମଣର ପରବର୍ତ୍ତୀ ରୋଗ ପ୍ରାୟତଃ ଦେଖାଯାଇଥାଏ। ଜ୍ୱର ଓ ଗଣ୍ଠି ଦରଜ ଏହି ରୋଗର ମୁଖ୍ୟ ଲକ୍ଷଣ। ଆଣ୍ଠୁ, ଗୋଇଠି, କହୁଣୀ ଇତ୍ୟାଦି ବଡ଼ ଗଣ୍ଠିମାନଙ୍କରେ ଯନ୍ତ୍ରଣା ସାଙ୍ଗକୁ ସମୟ ସମୟରେ ଗଣ୍ଠି ନାଲି ପଡ଼ି ଫୁଲିଯାଏ। ଏହା ଗୋଟିଏ ଗଣ୍ଠିରୁ ଆଉ ଗୋଟିଏ ଗଣ୍ଠିକୁ ବ୍ୟାପିଥାଏ। ଏହି ସମୟରେ ଏହାକୁ ଗଣ୍ଠିବାତ ଜ୍ୱର ବା ରିମାଟିକ୍ ଫିଭର କୁହାଯାଏ। ଏହି ଜ୍ୱର ସମୟରେ ହୃତ୍ପିଣ୍ଡର ବାମ ପାର୍ଶ୍ୱରେ କପାଟିକା, ମାଇଟ୍ରାଲ୍ ଭଲ୍ଭ ଓ ଏଓଟିକ୍ ଭଲ୍ଭ ପ୍ରଭାବିତ ହୋଇ ରୋଗଗ୍ରସ୍ତ ହୋଇଥାଏ। ଏହାଦ୍ୱାରା ଛାତିରେ ଯନ୍ତ୍ରଣା ସାଙ୍ଗକୁ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହୋଇଥାଏ। ରୋଗର ଲକ୍ଷଣ ଦେଖି ଓ ରକ୍ତ ପରୀକ୍ଷା ଦ୍ୱାରା ଏହି ରୋଗ ନିରୂପଣ କରାଯାଏ। ASO ଟାଇଟର ନାମକ ଏକ ରକ୍ତ ପରୀକ୍ଷାରୁ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ସଂକ୍ରମଣର ପ୍ରମାଣ ମିଳେ। 2-3 ମାସ ମଧ୍ୟରେ ଏହି ଗଣ୍ଠିବାତ ଜ୍ୱରରୁ ଉପଶମ ମିଳିଥାଏ। ଏହାଦ୍ୱାରା ଗଣ୍ଠି ଓ ଅନ୍ୟାନ୍ୟ ତନ୍ତୁରେ କୌଣସି ସ୍ଥାୟୀ ପ୍ରଭାବ ରହେ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ହୃତ୍ପିଣ୍ଡର କପାଟିକା ବା ଭାଲ୍ଭମାନଙ୍କୁ ସ୍ଥାୟୀ ଭାବେ ବିକୃତ କରିଦିଏ। ଏହାକୁ ରିମାଟିକ୍ ହାର୍ଟ ଡିଜିଜ୍ ବା ଗଣ୍ଠିବାତ ଜନିତ ହୃଦରୋଗ କୁହାଯାଏ। ବୟସ ବଢ଼ିବା ସାଙ୍ଗକୁ ପ୍ରଭାବିତ ଭଲ୍ଭଗୁଡ଼ିକ କ୍ରମଶଃ ଅଧିକରୁ ଅଧିକ ଅକାମୀ ହୋଇପଡ଼େ। ଔଷଧ ଚିକିତ୍ସା, ବେଲୁନ୍ ଚିକିତ୍ସା ବା କୃତ୍ରିମ କପାଟିକା ରୋପଣ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ। ଗର୍ଭାବସ୍ଥାରେ ଏହି ରୋଗ ଜଣାପଡ଼ିଲେ ବେଲୁନ୍ ଚିକିତ୍ସା ଦ୍ୱାରା ପ୍ରସବଜନିତ ବିପଦକୁ ଦୂରାଯାଇପାରେ। ପ୍ରତିଷେଧକ ହିଁ ଏହି ରୋଗରୁ ମୁକ୍ତି ପାଇଁ ମୁଖ୍ୟ ଓ ଏକମାତ୍ର ଉପାୟ। ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁଜନିତ ଗଳା ସଂକ୍ରମଣ ଚିହ୍ନିବା ଓ ଉପଯୁକ୍ତ ଚିକିତ୍ସା କରିବା ଦ୍ୱାରା ଗଣ୍ଠି ଜ୍ୱର ବା ରିମାଟିକ୍ ଫିଭରକୁ ପ୍ରତିହତ କରାଯାଇପାରିବ। 5-15 ବର୍ଷ ମଧ୍ୟରେ ସମସ୍ତ ପିଲାମାନଙ୍କର ପ୍ରତ୍ୟେକ ଗଳା ସଂକ୍ରମଣ ସମୟରେ ଥ୍ରୋଟ୍ ସ୍ୱାବ୍ କଲଚର ନାମକ ଏକ ପରୀକ୍ଷା କରି ଷ୍ଟ୍ରେପ୍ଟୋକୋକସ୍ ଜନିତ ସଂକ୍ରମଣକୁ ଚିହ୍ନଟ କରିବା ଉଚିତ। ପେନିସିଲିନ୍ ପରି ଆଣ୍ଟିବାୟୋଟିକ୍ ଏହି ଜୀବାଣୁ ବିରୁଦ୍ଧରେ ସବୁଠାରୁ ଉପଯୋଗୀ ଚିକିତ୍ସା। ଥରେ ଯେଉଁମାନେ ଗଣ୍ଠି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କଠାରେ ଦ୍ୱିତୀୟ ଗଳା ସଂକ୍ରମଣ ହେଲେ ହୃତ୍ପିଣ୍ଡ କପାଟିକାର କ୍ଷତି ବହୁଗୁଣରେ ବଢ଼ିଯାଏ। ତେଣୁ ପରବର୍ତ୍ତୀ ଗଳା ସଂକ୍ରମଣ ପ୍ରତିହତ କରାଯାଇପାରିଲେ ଏହାର କ୍ଷତିକୁ ସୀମିତ କରାଯାଇପାରିବ। ଏହି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି କାମ କରୁଥିବା ପେନିସିଲିନ୍, ଯାହା ବଜାରରେ ପେନିଡିଓର ଓ ଅନ୍ୟାନ୍ୟ ନାମରେ ମିଳେ, ତାହା ପ୍ରତି 21 ଦିନରେ ଥରେ ଦିଆଯାଏ। ଅନେକ କ୍ଷେତ୍ରରେ ଯେଉଁମାନେ ପେନିସିଲିନ୍ ସହିପାରନ୍ତି ନାହିଁ ସେମାନଙ୍କୁ ଅନ୍ୟ ଆଣ୍ଟିବାୟୋଟିକ୍ ବଟିକା ପ୍ରତ୍ୟେକ ଦିନ ବ୍ୟବହାର କରିବାକୁ ପଡ଼ିଥାଏ। ଯେଉଁମାନେ ଗଣ୍ଠିବାତ ଜନିତ ହୃଦରୋଗରେ ପୀଡ଼ିତ ସେମାନେ ନିୟମିତ ପ୍ରତ୍ୟକ୍ଷ ଡାକ୍ତରୀ ପରାମର୍ଶରେ ଚିକିତ୍ସା ହେବା ଉଚିତ। ଆର୍ଥିକ ପ୍ରଗତି, ପାରିବେଶିକ ପରିଚ୍ଛନ୍ନତା ଦ୍ୱାରା ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁଜନିତ ଗଳା ସଂକ୍ରମଣ କମିବା ଓ ଏହାର ଚିକିତ୍ସାର ବହୁଳ ପ୍ରସାର ଘଟିଲେ ଏହି ରୋଗର ପ୍ରାଦୁର୍ଭାବ କ୍ରମଶଃ କମିଯିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଣ୍ଠୁଗଣ୍ଠି ବାତ ଜନିତ ହୃଦରୋଗ ଆଲୋଚନା କରିଥିଲେ ଡାକ୍ତର ବିଶ୍ୱରଞ୍ଜନ ମିଶ୍ର। ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ. ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍. ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା. ହିନ୍ଦ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ପାଇଁ ରୁଷର ପ୍ରସ୍ତାବ. ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି. ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ ହାସଲ କରିଥିବା ସମସ୍ତ ଖେଳାଳି

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜୟ ହାସଲ କରିଥିବା ସମସ୍ତ ଖେଳାଳି ଦେଶର ସମ୍ମାନ ବୃଦ୍ଧି କରିଛନ୍ତି ଓ ସେମାନଙ୍କ ସଫଳତା ଯୁବପିଢ଼ିକୁ ପ୍ରେରଣା ଯୋଗାଇଛି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ଯେଉଁମାନେ ଖେଳିବେ ସେମାନେ ଆଗକୁ ବଢ଼ିବେ।
1: जो खेलेगा वो खिलेगा। ऑलवेज चीयर फॉर भारत। भारत माता की जय। भारत माता की जय। भारत माता की जय।
0: ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଗଡ଼ସେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଜୁଲାଇ 23ରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39ଟି ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ 300 GW ଅତିକ୍ରମ କରିଛି। ଗତ ମାସ 31 ତାରିଖରେ ହାସଲ ହୋଇଥିବା ଏହି ଐତିହାସିକ ସଫଳତା 2030 ସୁଦ୍ଧା ନିର୍ଦ୍ଧାରିତ 500 GW କ୍ଷମତା ଲକ୍ଷ୍ୟର 60%ରୁ ଅଧିକ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ କ୍ଷମତା ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 54%ରୁ ଅଧିକ ହୋଇଛି। ଏହି ସଫଳତା ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୃଢ଼ ସହଯୋଗ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି ମନ୍ତ୍ରଣାଳୟ କହିଛି। ଦେଶରେ ସୌରଶକ୍ତି କ୍ଷମତା ଏବେ ପ୍ରାୟ 165 GW ରହିଛି। 2014 ସୌରଶକ୍ତି ମାତ୍ର 2.8 GW ଥିବାବେଳେ 2025-26 ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତା 55.29 GW ବୃଦ୍ଧି ପାଇଛି। ଏଥିରେ 44.6 GW ସୌରଶକ୍ତି ଏବଂ 6 GW ପବନ ଶକ୍ତି ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ନବୀକରଣୀୟ ଶକ୍ତି ଉତ୍ପାଦନ 2014-15 191 ବିଲିୟନ୍ ୟୁନିଟ୍ ଥିବାବେଳେ 2025-26 ସୁଦ୍ଧା ଏହା 477 ବିଲିୟନ୍ ୟୁନିଟ୍ ଅତିକ୍ରମ କରିଛି। ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗତକାଲି ସେଠାକାର ଲୋକସେବା ଆୟୋଗର 3 ଜଣ କାର୍ଯ୍ୟକାରୀ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଆୟୋଗର ସଦସ୍ୟ ଅଜିତ ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ ଏବଂ ଅନିମା ହାଁସଦା ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସମ୍ମତି ପରେ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡରେ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେଠାକାର ପୋଲିସ ବିଧାନସଭା ପରିସର ଏବଂ ତା'ର ଆଖପାଖ ଅଞ୍ଚଳରେ ନିଷେଧାଜ୍ଞା ଲାଗୁ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। 2 ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଆଜି ବିଧାନସଭା ମାର୍ଚ୍ଚ କରିବା ଲାଗି ଘୋଷଣା କରିଥିବାବେଳେ ଝାଡ଼ଖଣ୍ଡ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଝାଡ଼ଖଣ୍ଡ ପୁଲିସ୍ ମହାନିର୍ଦ୍ଦେଶକ ମନୋଜ କୌଶିକ ବିକ୍ଷୋଭରତ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଲାଗି ଆହ୍ୱାନ ଦେଇଛନ୍ତି। ବିଧାନସଭା ଭବନର 750 ମିଟର ପରିସୀମା ମଧ୍ୟରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ନିଷେଧାଜ୍ଞା ଲାଗୁ କରାଯାଇଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ସେମାନଙ୍କ ଦାବି ସମ୍ପର୍କରେ ମିଥ୍ୟା ଦୋଷାରୋପ କରୁଥିବା କହିଛନ୍ତି। ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଟିମ୍ ବିକ୍ଷୋଭକାରୀଙ୍କ 98% ଦାବିକୁ ଗ୍ରହଣ କରାଯାଇଥିବା ନେଇ କହିବାର କିଛି ଘଣ୍ଟା ପରେ ଏହି ଅଭିଯୋଗ ହୋଇଛି। ବିକ୍ଷୋଭକାରୀମାନେ କହିଛନ୍ତି, ସରକାର ଅନିୟମିତତା ହୋଇଥିବା 13ଟି ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟରୁ କେବଳ 3ଟିକୁ ରଦ୍ଦ କରିବା ଲାଗି ସହମତି ପ୍ରକାଶ କରିଛନ୍ତି। ରାଞ୍ଚିଠାରେ ଏକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ରାଜନୈତିକ ଦଳ ଏବଂ ଜନସାଧାରଣଙ୍କୁ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିବା ଲାଗି ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କଥିତ ଅନିୟମିତତା ନେଇ ସରକାରଙ୍କ ଦ୍ୱାରା କରାଯାଉଥିବା CID ତଦନ୍ତ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମୁଦ୍ରିକ ମାର୍ଗ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲାଗି ରୁଷ ପକ୍ଷରୁ ହିନ୍ ମହାସାଗର ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ନିମନ୍ତେ ପ୍ରସ୍ତାବ ଦେଇଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବଂ ବୋସ୍ଫୋରସ୍ ଜଳମାର୍ଗ ଦେଇ ବିବାଦ ଲାଗି ରହିଥିବାରୁ ଏହି ଉପାୟ ଆପଣାଇବା ଲାଗି ରୁଷ ଚିନ୍ତା କରୁଛି। ସେଠାକାର ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ ରୁଷର ଉପପ୍ରଧାନମନ୍ତ୍ରୀ ଶ୍ରୀ ଖୁସନୁଲିନ କହିଛନ୍ତି, ତୁର୍କମେନିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ଦେଇ ରେଳମାର୍ଗ ଦ୍ୱାରା ଭାରତ ସହ ସଂଯୋଗ ସ୍ଥାପନ କରାଯାଇପାରିବ। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଯାତାୟତ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ରୁଷ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଇରାନ୍ର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGCର ପୂର୍ବ ମୁଖ୍ୟ ମୋହସିନ୍ ରୋଜାଇଙ୍କୁ ସର୍ବୋଚ୍ଚ

ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ପ୍ରତିନିଧି ନିଯୁକ୍ତ କରିଛନ୍ତି। ମହମ୍ମଦ ବାକିର ଜୋଲଗଦ୍ରଙ୍କ ସ୍ଥାନରେ ଶ୍ରୀ ରଜାଇ ସର୍ବୋଚ୍ଚ ଶାସକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ପୂର୍ବରୁ ଏହି ପଦବୀରେ ଥିବା ଅଲି ଲାରିଜେନିଙ୍କୁ ଆମେରିକା ଇସ୍ରାଏଲ ମିଳିତ ଆକ୍ରମଣ ସମୟରେ ହତ୍ୟା କରାଯାଇଥିଲା। ବୋଲିଭିଆରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବା ନେଇ ଭାରତ 8 ମେଟ୍ରିକ୍ ଟନ୍ ଜୀବନରକ୍ଷକ ଔଷଧ ଓ ଉପକରଣ ପଠାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ମଧ୍ୟ ଭାରତ ବୋଲିଭିଆକୁ ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ନିମନ୍ତେ ସହଯୋଗ କରିଆସୁଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୋଚିସ୍ଥିତ ଦକ୍ଷିଣ ନୌସେନା କମାଣ୍ଡଠାରେ ଆଜିଠାରୁ ଭାରତ ଏବଂ ଆମେରିକା ନୌସେନା ମିଳିତ ଭାବେ ଅଭ୍ୟାସ ଆରମ୍ଭ କରିବେ। ଏହି ଅଭ୍ୟାସ କାର୍ଯ୍ୟ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଦ୍ୱିପାକ୍ଷିକ ଅଭ୍ୟାସ ଅଭିଯାନର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ନୌସୈନିକମାନଙ୍କୁ ଏକ୍ସପ୍ଲୋସିଭ୍ ଅର୍ଡିନାନ୍ସ ଡିସ୍ପୋଜାଲ୍ ଇଓଡି ଏବଂ ବୁଡ଼ାଳିମାନଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା। ଏହି 5 ଦିନିଆ ଅଭ୍ୟାସ ସମୟରେ ବିଭିନ୍ନ ବିଷୟରେ ଜ୍ଞାନ ଆଦାନ ପ୍ରଦାନ, ପ୍ରଶିକ୍ଷଣ, ଉପକରଣ ପ୍ରଦର୍ଶନ ଭଳି କାର୍ଯ୍ୟକ୍ରମ ରହିଛି। ଭାରତୀୟ ନୌସେନା ଏବଂ ଆମେରିକାର ନୌସେନା 2005 ମସିହା ପରେ ମିଳିତ ଭାବେ ବିଭିନ୍ନ ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ଅଭ୍ୟାସ ଅଭିଯାନ ଉଭୟ ଦେଶ ମଧ୍ୟରେ 8ମ ସଂସ୍କରଣ ବୋଲି ସୂଚନା ମିଳିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନ ଅନ୍ଧବିଶ୍ୱାସରୁ ଦୂରେଇ ଜୀବନଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଅଙ୍ଗ ପ୍ରତ୍ୟାରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7117, 2331-4441 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କ କାର୍ଯ୍ୟକାଳ 1 ବର୍ଷ ବୃଦ୍ଧି କରିଛନ୍ତି। ଚଳିତ ମାସ 13 ତାରିଖରୁ ଆସନ୍ତା ବର୍ଷ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଏହି ବର୍ଦ୍ଧିତ କାର୍ଯ୍ୟକାଳ ବଳବତ୍ତର ରହିବ। ଆସନ୍ତା ବର୍ଷ ଜୁଲାଇ 31 ତାରିଖରେ ଶ୍ରୀ ନବୀନ ଅବସର ଗ୍ରହଣ କରିବା ପରେ ମଧ୍ୟ ସେ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। 1993 ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ଶ୍ରୀ ନବୀନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ମଞ୍ଜୁରି ପ୍ରଦାନ କରିଛି। ଏଫ୍ଆଇବିଏ 18 ବର୍ଷରୁ କମ୍ ଏସିଆ ବାସ୍କେଟ୍ବଲ୍ ପ୍ରତିଯୋଗିତା ଚଳିତ ମାସ 13 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତ କୋରିଆ, ଜାପାନ ଏବଂ କାଜାକସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ। ଅଗଷ୍ଟ 14ରେ ଜାପାନ ସହ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଅଗଷ୍ଟ 23ତାରିଖରେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆମେରିକାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ବସନ୍ତ କୁମାର ମେଘୱାଲ ଏବଂ ଶହନୱାଜ ଖାନ୍ ଉଚ୍ଚଡିଆ ଏବଂ ଲମ୍ବଡିଆରେ ପଦକ ହାସଲ କରିଛନ୍ତି। ବସନ୍ତ କୁମାର ମେଘୱାଲ ପୁରୁଷ ଉଚ୍ଚଡିଆରେ 2.21 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଶହନୱାଜ ଖାଁ ପୁରୁଷ ଲମ୍ବଡିଆରେ 7.84 ମିଟର ଡେଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଆଲଜେରିଆର ୟୁନୁସ୍ ଆୟଚି ଉଚ୍ଚଡିଆରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ବିଜେତାମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଅତିକ୍ରମ କଲା 300 ଗିଗାୱାଟ୍। ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ଲୋକସେବା ଆୟୋଗର 3 ଜଣ ସଦସ୍ୟଙ୍କ ଇସ୍ତଫା। ହିନ୍ଦ ମହାସାଗର ମଧ୍ୟ ଦେଇ ଭାରତ ପର୍ଯ୍ୟନ୍ତ ରେଳମାର୍ଗ ବିକାଶ କରିବା ଲାଗି ରୁଷର ପ୍ରସ୍ତାବ। ଏବଂ କୋଚିରେ ଆଜିଠାରୁ ଭାରତ ଓ ଆମେରିକା ନୌସେନା ପକ୍ଷରୁ ମିଳିତ ଅଭ୍ୟାସ ଆରମ୍ଭ। ସମ୍ବାଦ ଶେଷ ହେଲା।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆମେ କେତୋଟି ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉନାହୁଁ। ଆଜି ଆମେ ଯେଉଁ ପରିବେଶ କଥା କହୁଛୁ, ଗଛ ଲଗାଇବା କଥା କହୁଛୁ, ଆମ ପୂର୍ବପୁରୁଷମାନେ ଏହାକୁ ଉପଲବ୍ଧି କରିଥିଲେ ଏବଂ ଶାସ୍ତ୍ର ପୁରାଣମାନଙ୍କରେ ଏହାକୁ ବର୍ଣ୍ଣନା ମଧ୍ୟ କରିଯାଇଛନ୍ତି। ବୃକ୍ଷଲତାକୁ ଏତେ ମହତ୍ତ୍ୱ ଦିଆଯାଇଛି ଏବଂ ଦେବୀ ଦେବତାଙ୍କ ସହ ଯୋଡ଼ାଯାଇଛି ଯେ ତାହା ବିଶ୍ୱରେ ବିରଳ। କିନ୍ତୁ ଦୁଃଖର ବିଷୟ, ଏଭଳି ଏକ ପରମ୍ପରାରେ ବଢ଼ି ମଧ୍ୟ ଆଜି ଆମେ ପରିବେଶ ପ୍ରତି ସଚେତନ ନୁହୁଁ ଏବଂ ଆମର ଅଜ୍ଞତା ପାଇଁ ଆମକୁ ପରିବେଶ ଶିକ୍ଷା ଦିଆଯାଉଛି। ପ୍ରକୃତ କଥା ହେଉଛି ଆମେ ପଥଭ୍ରଷ୍ଟ ହୋଇଯାଇଛୁ। ଗଛ କାଟି ଚାଲିଛୁ କିନ୍ତୁ ଲଗାଉ ନାହୁଁ। ଗାଁ ଗାଁରେ ଯେଉଁ ଆମ୍ବ ତୋଟା ଆତବଣ ଦେଖୁ, ଆମେ କେବେ ଚିନ୍ତା କରିଛୁ ଏସବୁ କେଉଁଠୁ ଆସିଲା? ଆମ ପୂର୍ବପୁରୁଷମାନେ ତାକୁ ସୃଷ୍ଟି କରିଛନ୍ତି, କେବଳ ନିଜ ପାଇଁ ନୁହେଁ, ଭବିଷ୍ୟତ ବଂଶଧରଙ୍କ ପାଇଁ। ଆମେ ଯେତେବେଳେ ଛୋଟ ଥିଲୁ ଦେଖୁଥିଲୁ ଭାର ଭାର ଆମ୍ବ ଓ ଆତ ଗ୍ରାମାଞ୍ଚଳରୁ ସହରକୁ ଅଣାଯାଉଥିଲା ବିକ୍ରି ପାଇଁ। ଏହାଦ୍ୱାରା ଗ୍ରାମାଞ୍ଚଳର ଗରିବ ଲୋକ କିଛି ରୋଜଗାର କରିପାରୁଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କମିଯାଇଛି, ନା ଆମ୍ବ ତୋଟା ଅଛି ନା ଆତବଣ, ଧୀରେ ଧୀରେ ସେସବୁ ପଦା ହୋଇଗଲାଣି। ଆମେ ସ୍କୁଲରେ ପଢ଼ୁଥିବା ସମୟରେ ଯେଉଁ ଜାଗାକୁ ପିକନିକ୍ ପାଇଁ ଯାଉଥିଲୁ, ଆଜି ସେ ଜାଗା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ସବୁ ଗଛ ଲୋକ କାଟି ନେଇଗଲେଣି, ଗାତ ଖୋଲି ଗଛର ମୂଳ ଓ ଚେରକୁ ମଧ୍ୟ ଛାଡ଼ୁନାହାନ୍ତି। ଗଛ ତ କାଟୁଛୁ, କିନ୍ତୁ ସେହି ହିସାବରେ ଗଛ ଲଗାଉଥିଲେ ପରିସ୍ଥିତି ଆଜି ଏତେ ଗମ୍ଭୀର ହୋଇନଥାନ୍ତା। ଏହା ଆମର ସଚେତନତାର ଅଭାବ ନୁହେଁ ତ ଆଉ କ'ଣ? ଗଛ ଆମର ହେଉଛି ଉତ୍ତମ ବନ୍ଧୁ। ଆମକୁ ଛାୟା ଦେଉଛି, ଫଳ ଦେଉଛି, ଅମ୍ଳଜାନ ଦେଉଛି, ଔଷଧ ଦେଉଛି, ଜାଳେଣୀ ଦେଉଛି ଏବଂ ମାଟିକୁ ମଧ୍ୟ ରକ୍ଷା କରୁଛି। ଏଭଳି ଏକ ଉପକାରୀ ବନ୍ଧୁର ଆମେ ଅନିଷ୍ଟ କରୁଛୁ। କିନ୍ତୁ ଏବେ ସଚେତନ ହେବାର ସମୟ ଆସିଛି, ଗଛ ଲଗାଇବା, ଯାହା ବି ଗଛ ବଞ୍ଚି ରହିଛି ତାର ସୁରକ୍ଷା କରିବା, ତାହେଲେ ଯାଇ ପରିବେଶ ସନ୍ତୁଳିତ ହୋଇ ରହିବ। ଆଜି ଆମେ ଗ୍ଲୋବାଲ ୱାର୍ମିଂର କଥା କହୁଛୁ। ପୃଥିବୀ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି, ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ୁଛି, ଋତୁ ପରିବର୍ତ୍ତନରେ ଅସାମାନ୍ୟତା ଦେଖାଯାଉଛି, ନିୟମିତ ବର୍ଷା ହେଉନାହିଁ। ଏସବୁ ପାଇଁ ମଣିଷ ନିଜେ ଦାୟୀ, ନିଜେ ବସିଥିବା ଗଛ ଡାଳରେ କୁରାଢ଼ି ମାରୁଛି। ବିପଦ ନ ଆସିବ ତ କ'ଣ ହେବ? କିନ୍ତୁ ଏଥର ସଚେତନ ହେବାକୁ ପଡ଼ିବ, ସାବଧାନ ରହିବାକୁ ହେବ, ଗଛ ଲଗାଇବା ସହିତ ପରିବେଶର ସୁରକ୍ଷା କରିବାକୁ ହେବ, ନହେଲେ ମଣିଷ ଜୀବନ ଓ ସଭ୍ୟତା ଧ୍ୱଂସାଭିମୁଖୀ ହେବା ଅବଶ୍ୟମ୍ଭାବୀ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା କରିଥିଲି ପ୍ରଫୁଲ୍ଲ କୁମାର ମାଝି। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz-ରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ମାନେ ବାଗିର୍, ଧାନ ଗଛ ବଢ଼ବାର୍ ଲାଗି ବି ସୁଷମ ଖାଦ ସାରର ଦରକାର ହେଇଥିସି, ଯେନ୍ଟା ମାନେ ଗଛକେ ନିହାତି ଦରକାର ହେସି। ଯେନ୍ ଖାଦ ମାନେ ଗଛର ଚେର ଦି କରି ମାଇଟ୍ ନୁ ମିଲିଥିସି ସେଟା ମାନକେ।
0: କ୍ଷମା କରିବି, ଏଥର ଆସନ୍ତୁ ଶୁଣିବା ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ।

0: ରତ୍ନଚରିତ ମାନସ ଆକାଶବାଣୀ ଭବାନୀପାଟଣା ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ମାନେ ବାଗିର ଧାନ ଗଛ ବଢ଼ବାର୍ ଲାଗି ବି ସୁଷମ ଖାଦ୍ୟ ସାରର ଦରକାର ହେଇଥିସି, ଯେନ୍ଟା ମାନେ ଗଛକେ ନିହାତି ଦରକାର ହେସି। ଯେନ୍ ଖାଦ୍ୟ ମାନେ ଗଛର ଚେର ଦେଇ କରି ମାଇଟ୍ନୁ ମିଳିଥିସି ସେଟା ମାନକେ ଗଛର ଖାଦ୍ୟ ସାର ବୋଲିକରି କହେସନ୍। ଏ ସମକର ଭିତରୁ ଯବକ୍ଷାର ଜାନ ସାର, ଫସ୍ଫରସ୍ ଆର୍ ପଟାସ୍ ଖାଦ୍ୟ ସାର ମାନେ ଗଛର ଲାଗି ଅତି ଜରୁରୀ ହେ। ଧାନ ହେଲା ଆମର ରାଇଜର ମୂଲ ଫସଲ, ଦରକାର ହିପାସେ ଯବକ୍ଷାର ଜାନ ସାର, ଫସ୍ଫରସ୍, ପଟାସ୍ ସାରକେ ଯଦି ଆମେ ଇ ଫସଲଥି ବ୍ୟବହାର କର୍ମା ବେଲେ ଏକର ପିଛା ହାରାହାରି 6 କ୍ୱିଣ୍ଟାଲ ଲେଖା ଧାନ ଆମେ ଅମଲ କରିପାର୍ମା। ପରୀକ୍ଷାନୁ ଜଣାପଡ଼ିଛି ଯେ ଗନ୍ଧକ, ଦସ୍ତା ଆର୍ ଲୁହା ଆଦି ଅନୁସାର ଅଭାବ ହେଲେ ଧାନ ଅମଲରେ ବି କମି ଦେଖା ଦେସି। ହେଲେ ଇତାର ସମାଧାନ କରବାର୍ ଲାଗି ହେଲେ ଆମେ ଆଗ ଜାନ୍ମା ଯେ ଧାନ କ୍ଷେତେନେ ଦସ୍ତା ଯେନ୍ଟାକେ ଜିଙ୍କ ବୋଲି ବି କହେସନ୍ କାହିଁକି ଯେ ଅଭାବ ହେସି। ପ୍ରଥମ କଥା ହେଲା ଯୌଗିକ ସାରର ବେଶୀ ବ୍ୟବହାର। ଆଜିକାଲି ଆମର ଚାଷୀ ଭାଇମାନେ ଯୌଗିକ ସାର ଯେନ୍ଟା ମାନେ ହେଲେ ଇପକୋ, DAP, ଗ୍ରୁମର ଇଟା ମାନକେ ଜହ କରି ବ୍ୟବହାର କରୁଛୁଁ, ଯେନ୍ଥି ମାନକେ ଦସ୍ତା ନେଇଥାଏ। ହେଥିଲାଗି ବୋଲି ଆମେ ସିଙ୍ଗିଲ ସୁପର ଫସ୍ଫେଟ୍ ଆରୁ ମିରଟ ପଟାସ ଭଳିଆ ସାଧା ସାର ମାନକେ ଧାନ ଲାଗି ବ୍ୟବହାର କଲେ ଦସ୍ତାର ପରିମାଣ ଜହ ନେଇ କମେନା ମାଟିନେ। ଆମେ ଯଦି ଉନ୍ନତ କିସମର ଅଧିକ ଅମଲ ହେଉଥିବାର ଧାନ ମାନକେ ସବୁବେଳେ ଗୋଟେ କ୍ଷେତେ କର୍ମା ଇମାନେ ମାଟିନେ ଥିବାର ଦସ୍ତାକେ ଅଲଗା ଫସଲ ଠାନୁ ବି ବେଶୀ ବେଶୀ ନିଯାସନ୍। ଏମିତି ହେଇକରି ଧୀରେ ଧୀରେ ମାଟିନେ ଦସ୍ତା ପୁରାପୁରି କମିଯାଏସି ଆରୁ ଆମେ ବି ବାହାରୁ କେବେ ବି ଦସ୍ତା ଦେବାର ଚିନ୍ତା ବି ନେଇ କରୁନା, ଯାହାଥିର୍ ଲାଗି ଧାନ ଗଛନେ ଦସ୍ତାର ଅଭାବ ବେଶୀ ଦେଖାଦେସି। ଧାନ କ୍ଷେତ୍ରେ ପାନ୍ ମଡ଼ାଲା ବେଲ୍କେ ଯଦି ପାନ୍ନେ କାର୍ବୋନେଟ୍ ଆରୁ ବାଇକାର୍ବୋନେଟ୍ ମିଶି ଯାଇଥିବା ବେଲେ ବି ଧାନ ଗଛ ଦସ୍ତାକେ ନେଇ ପାଇପାରେ ନା। ବେଲେ ବେଲେ ଦେଖା ଦେଇଛେ ଯେ ଜୈବିକ ଖତ ବି ଯଦି ଆମେ ଅଧିକ ଅଧିକ ବ୍ୟବହାର କର୍ମା ସେଟା ମାନେ ଦସ୍ତାକେ ବାନ୍ଧିକରି ରଖି ପକାସନ୍, ଯେଉଁଥିର୍ ଲାଗି ଗଛର ଚେର ତାକେ ନେଇ ନେଇପାରେ ନା। ଧାନ ଚାଷନେ ଅଧିକ ଫସ୍ଫେଟ୍ ବ୍ୟବହାର କରିଥିଲେ ପୁଣି ଦସ୍ତାର ଅଭାବ ଦେଖିବାକେ ମିଲ୍ସି। ଆମେ ଏବେ ଜାନ୍ମା କେନ୍ତା କରି ଆମେ ଜାନ୍ମା ଯେ ଧାନ ଗଛନେ ଦସ୍ତା ଅନୁସାର କମି ଅଛେ ବୋଲିକରି। ଦସ୍ତାର ଅଭାବ ହେଲେ ଧାନ ଗଛର ଉପର ପତ୍ର ମଝି ସିରାର ତଲ ଆଡ଼େ ଛିଟ ରଙ୍ଗର ହେଇଯାଏସି, ତଲର ପତର ମାନକେ ମାଟିଆ ରଙ୍ଗର ଦାଗ ମାନେ ବି ଦେଖିବାକେ ମିଲ୍ସି। ଧାନ ଗଛର ଉଚ୍ଚା ଆରୁ ପତ୍ର ଉଷାର ବି କମି କମି ଯାଏସି। କେନ୍ କେନ୍ ଧାନ ଖେଡ୍ ଜଲ୍ଦି ପାଚି ଯାଏସି ତ ଆର୍ କେନ୍ କେନ୍ଟା ଡେରିକେ ପାସି, କ୍ଷେତର ସବୁ ଧାନ ମାନେ ବି ବେଶୀ ଡେରିକେ ପାସି। ଏମିତି ସବୁ ଲକ୍ଷଣ ଦେଖିଲେ ଆମେ ମାଟିନେ ଦସ୍ତା ଥିବା ରାସାୟନିକ ସାରର ବ୍ୟବହାର କର୍ମା। ଏନ୍ତା ସାର ମାନଙ୍କ ନାଁ ମାନେ ହେଲା ଜିଙ୍କ ସଲଫେଟ୍, ଜିଙ୍କ ଅକ୍ସାଇଡ଼। ମାତର୍କ ବଜାରରେ ଜହ କରି ବିକ୍ରି ହେଉଥିବାର ସାର ହେଲା ଜିଙ୍କ ହାଇଚେଲାମିନ ଆରୁ ଆଗ୍ରୋମିନ। ଏ ଦସ୍ତାର ଅଭାବ ମିଟେବାର ଲାଗି ହେଲେ ଆମେ ଧାନ ରୁଆ ବେଲ୍କେ ଏକା ଦସ୍ତା ଅନୁସାର ଦେଇ ପାରିଲେ ଖୁବ୍ ଭଲ୍। ଦସ୍ତାକେ ଜମିନେ ଥରେ ପକେଇ ଦେଇଛୁ ବେଲେ 3 ଥର ଚାଷ କଲା ତ ଖେଟି ଯାଏସି। ଦସ୍ତାକେ ପାନ୍ସନେ ଗୁଲି କରି ପତନେ ଝିଟି ଝିଟି ଦେଲେ ବି ଚଲ୍ବା। ଏଥିର୍ ଲାଗି 10 ଲିଟର ପାନ୍ନେ 50 ଗ୍ରାମ ଜିଙ୍କ ସଲଫେଟ୍ ଆରୁ 25 ଗ୍ରାମ ଚୁନ୍କେ ଗୁଲି କରି ବ୍ୟବହାର କର୍ମା। ଧାନ ଗଛ 35-40 ଦିନ ଲେଖା ହେଲା ବେଲ୍କେ ଥରେ ଆରୁ 45-50 ଦିନ ବେଲ୍କେ 8 ଥରେ ଦସ୍ତାକେ ଆମେ ଦେଇପାର୍ମା। ଖାଲ ଜମିମାନ୍କେ ଧାନ ବୁନ୍ବାର ଅଛେ ବେଲେ ଆଗ୍ନୁ ଏକା ବିହନ୍କେ 4 ଭାଗ ଜିଙ୍କ ଅକ୍ସାଇଡ଼ ପାନ୍ନେ 6 ଘଣ୍ଟା ବାଗିରି ବୁଡ଼େଇ ଦେଇକରି ତାକେ ଛାଇ ଜାଗାନେ ଶୁଖାଲା ଉତାରୁ କ୍ଷେତେ ବୁଣିଲେ ପଚ୍କେ ଆର୍ ଦସ୍ତାର କମି ନେଇ ହିଏ ନା। ଆମେ ଏନ୍ତା କରି ଯଦି ଠିକ୍ ହିପାସ୍ନେ ହେଜିକରି ଧାନ ଚାଷ୍ନେ ଅଣୁ ଖାଦ୍ୟ ସାର ବ୍ୟବହାର କର୍ମା, ଧାନ ଗଛ୍କେ ଖାଦ୍ୟର ଆର୍ ଅଭାବ ନେଇ ହିଏ ନା।
0: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ପୁରାତନ କ୍ରମରେ ଓଡ଼ିଶୀ। ପ୍ରଥମେ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ, ଗୋପାଳକୃଷ୍ଣଙ୍କ ରଚନା।

ଶୁଣୁଛନ୍ତି ପୁରାତନୀ କ୍ରମରେ ଓଡ଼ିଶୀ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଗୋପାଳକୃଷ୍ଣଙ୍କ ରଚନାରୁ, ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କ୍ରମରେ କେତୋଟି ଭକ୍ତି ଗୀତ ନିଜ ଗୀତ ଏବଂ ସଙ୍ଗୀତ ସଂଯୋଜନାରୁ କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲି।
1: ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ପ୍ରାତଃ କାଳରେ ବଡ଼ି ସକାଳରେ ଭକ୍ତମାନେ ଅପେକ୍ଷା କରିଛନ୍ତି। କେତେବେଳେ ବଡ଼ କବାଟ ସିଂହଦ୍ୱାର କେତେବେଳେ ଖୋଲିବେ ଭକ୍ତ ପଣ୍ଡାଏ କେତେବେଳେ ସିଂହଦ୍ୱାର ଖୋଲିବେ ଆମେ ଟିକେ ଦେଖିବୁ ମଙ୍ଗଳ ଆଳତୀ। ଏଇଭଳିଆ ଭାବରେ ଭକ୍ତମାନେ ଡାକୁଛନ୍ତି ମହାପ୍ରଭୁ। ସେତିକିବେଳେ ଏ ଅକିଞ୍ଚନ ମର୍ଣ୍ଣିଙ୍ଗ ୱାକ୍ କରିବାକୁ ଯାଇଛି, ହଠାତ୍ ଦେଖିଛି ଆହା ବୋଲି ମହାପ୍ରଭୁ କେତେ କଷ୍ଟ ଦେବେ ଭକ୍ତମାନଙ୍କୁ, କେତେ କୋଡ଼ ଆସିଛନ୍ତି ଆପଣମାନଙ୍କୁ। ଏ ମଙ୍ଗଳ ଆଳତୀ ଉପରେ ଗୋଟିଏ ଗୀତ ଶୁଣୁଛି, ହେ ଲିଙ୍ଗରାଜ ମହାପ୍ରଭୁ ଆପଣଙ୍କର ଜୟ ହେଉ।

ଶୁଣୁଥିଲି ଗୀତା ଗୀତାଞ୍ଜଳି କ୍ରମରେ ଭକ୍ତି ଗୀତା। ନିଜ ଗୀତ ଏବଂ ସଙ୍ଗୀତ ସଂଯୋଜନାରୁ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି।

ବିନତାଙ୍କ ଦୁଇ ପୁତ୍ର ଗରୁଡ଼ ଓ ଅରୁଣ ଯୁଦ୍ଧ କଲାବେଳେ ହନୁମାନ ଓ ଅକ୍ଷୟ ଯୁଦ୍ଧ କଲେ। ବିଶ୍ୱମ୍ଭରା ବା ପୃଥିବୀରେ ବେପଥୁ ବା କମ୍ପନଜାତ ହେଲା। ଚାରଠାରୁ ଏ ସମ୍ବାଦ ପାଇ ପୁତ୍ର ଇନ୍ଦ୍ରଜିତକୁ ପଠାଇଲା ରାବଣ। ଇନ୍ଦ୍ରଜିତ ତାକୁ ନାଗଫାସରେ ସରପେଶି ବାନ୍ଧି ପକାଇଲା। ସଭାରେ ରାବଣ ପଚାରିଲା, ଆରେ ବାନର, ତୁ ମରିବାକୁ ଆସିଛୁ? ବାଳୁତ ତୋତେ ବାନ୍ଧି ଆଣିଲା, କି ବଡ଼ାଇ କରୁଛୁ? ହନୁମାନ କହିଲେ, ବାଳୁତ କାଳେ ଫଳ ଭାବି ସୂର୍ଯ୍ୟକୁ ଧରିଥିଲି। ଯେଉଁ ବାଣର ବାଳି ହାତରେ ବନ୍ଧା ହୋଇଥିଲୁ ସେ ଏକା ବାଣରେ ରାମଙ୍କ ହାତରେ ମଲା। ତାଙ୍କ ବଲ୍ଲଭୀ ଚୋରାଇ ଆଣିଛୁ, ମୁଁ ଖୋଜି ଆସିଛି, ତୋର ରକ୍ଷା ନାହିଁ। ରାବଣ କହିଲା, ସୀତାରୂପୀ ମାଣିକକୁ ପଙ୍କରୁ ଉଦ୍ଧାର କରିଛି। ଆରେ ବାଣର, ତୁ ସମୁଦ୍ର ଲଙ୍ଘନ କଥା କହୁଛୁ, ତୁ ବତାସରେ ଉଡ଼ିଆସି ଏଠି ପଡ଼ିଥିବୁ। ହନୁମାନ କହିଲେ, ରେ ଦଶାନନ, ତୋ ବାହୁ ଓପାଡ଼ି ମୋଡ଼ନ୍ତି, କିନ୍ତୁ ତୁ ବୃଜିନୀ ଅର୍ଥାତ୍ ପାପୀ, ମୋ ପ୍ରଭୁ ପତିତ ପାବନ, ତୋର ବଶ ହୋଇ ସେ ତୋତେ ଉଦ୍ଧାର କରିବେ।

ସେ ଧନୁଷର ଛୁଇଁ ତତେ ମାରିବେ ବୋଲି ବୋଲିଛନ୍ତି, ଅର୍ଥାତ୍ କହିଛନ୍ତି। ମୁଁ ଭୃତ୍ୟ ହୋଇ ବିଭୁ ଆଜ୍ଞା କିପରି ଭାଙ୍ଗିବି? ରାବଣ ଆଜ୍ଞାରେ ସବୁ ଅସ୍ତ୍ର ଫିଙ୍ଗା ହୋଇ ମଧ୍ୟ ହନୁମାନ ଦେହକୁ ଭେଦିଲା ନାହିଁ। ଭାଗ୍ୟ ଦୋଷରୁ ନାଗପାଶ ବନ୍ଧନରୁ ମୁକୁଳିବା ପାଇଁ ବଡ଼ାଇ ଛାଡ଼ି କହିଲେ, ମୋତେ ମାରିବା ପାଇଁ ମୋ ଲାଙ୍ଗୁଳରେ ବସ୍ତ୍ର ବେଢ଼ାଇ ତେଲ ଜଡ଼ାଇ ନିଆଁ ଲଗାଇଲେ ମରିବି ବୋଲି ସାପ ପାଇଛି। ରାବଣ କହିଲା, ରାମଦୂତ ସତ କହୁଛି, ବପ୍ତା ବା ବାପ କଥାରେ ଇନ୍ଦ୍ରଜିତ ଆଉ ଶସ୍ତ୍ର ମାରିଲେ ନାହିଁ।

ଏଥର ଆସନ୍ତୁ ଶୁଣିବା ସବୀର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ବେତାବ କଥାଚିତ୍ରରୁ ଆନନ୍ଦ ବକ୍ସିଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମେଳୁମିବ୍ରି 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର କୟାମତ ସେ କୟାମତ ତକରୁ ଗାଇଛନ୍ତି ଅଲକା ୟଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ମଜରୁ ସୁଲତାନପୁରୀ, ସଙ୍ଗୀତ ଆନନ୍ଦ ମେଲେନ୍ଦ।

ଶ୍ରୋତାବନ୍ଧୁ, ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ କଥାଚିତ୍ର ପ୍ରେମ ପ୍ରତିଜ୍ଞାରୁ, ଗାଇଛନ୍ତି ବାପି ଲେହେରୀ ଏବଂ ଆଶା ଭୋସଲେ। ଗୀତ ଇନ୍ଦିବାର, ସଙ୍ଗୀତ ବାପି ଲେହେରୀ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ବିଭୁତେନ୍ଦ୍ର ଦାସ, ଗୀତିକାର ହେଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ଅଲିଖ ଚନ୍ଦ୍ର ବିଶ୍ୱାଳଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ସୁବୀର କୁମାର ଦାସ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ମଳିନା ମିଶ୍ର ଏବଂ ସୁରେନ୍ଦ୍ରନାଥ ସାହୁଙ୍କ କଣ୍ଠରେ। ଗୀତିକାର ହେଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ଇ ସବୁ ଯେନ୍ ଓଷୋ କଷା ବିଷୟରେ ଜାଣିଲୁ ସେଟା ମାନକେ ଡାକ୍ତରୀ ଓଷୋ କଷାର ସୁବିଧା ନେଇଥିଲେ କର୍ମା। ଆର୍ ଯଦି ପାଖେନେ ପଶୁ ଡାକ୍ତରଖାନା ଅଛେ ବେଲେ ଡାକ୍ତର ପାଖକେ ଯେନ୍ତା କରିବେ ନେମା, ହେଲା ନେଇ ହେମା। ଏବେ ଆମେ ଜାନ୍ମା ଗାଈ ଗୋରୁ ମାନକେ ବାକି ବେଲେ ଆମେ କେନ୍ତା କରି ଯତ୍ନ ରତନ କର୍ମା। ସେମାନଙ୍କେ ଠିକ୍ ସମୟାନେ ଖାଇବାକେ ଦେମା, ହଠାତ୍ ସେମାନଙ୍କର ଖାଦ୍ୟ ନେଇ ବଦଲାମା। ଏନ୍ତା କରଲେ ସେମାନଙ୍କେ ଅଜୀର୍ଣ୍ଣିଆ ହେବାର ବି ଡର ରହିସି। ଗାଈ ଗୋରୁ ମାନକେ ସବୁବେଳେ ସଫା ସୁତୁରା ରଖମା। କୁକୁର କି ଅଲଗା ପଶୁପକ୍ଷୀ ଯେନ୍ତା ସେମାନଙ୍କର ଖାନାକେ ଅଇଁଠା ନେଇ କରିବେ ସେ ବିଷୟରେ ଧ୍ୟାନ ଦେମା। ଗାଈ ମାନକେ ଖାଇବାର ଲାଗି ଦେଲା ବେଲକେ ଅଲଗେ ଅଲଗେ ଦେମା, ଆରୁ ଅଧିକ ଖାଇବାକେ ନେଇ ଦେବାର କଥା। ସେମାନେ ଯେତ୍କି ଖାଇପାରୁଛନ୍ ସେତ୍କି ଏକା ଦେମା। ଏନ୍ତା କରି ଆମେ ଆମର ଗାଈ ଗୋରୁ ମାନଙ୍କର ଯତ୍ନ କରିଲେ ସେମାନଙ୍କର ଦେହ ପାକ ଠିକ୍ ହେଇକରି ରହିବା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି
2: ଫସିଲା। ଅଡଣ ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏଇ କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର। ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
5: ବନିଗଲା ବଜେଟ୍?
4: ହଁ, 5000 ବଞ୍ଚିଗଲା।
5: ତ ନୂଆ ଶାଢ଼ୀ ନେଇଯିବା?
4: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଓ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
5: ଦେଖେଇ ହଉଛି
4: ଏବେ, ଯାଅ ଭାଇ।
6: RBI କହେ,
4: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ନାରୀର ଶକ୍ତି ତାର ସ୍ୱପ୍ନରେ, ଆଉ ସେହି ସ୍ୱପ୍ନକୁ ସାକାର କରିବାର ଶକ୍ତି ତାର ପରିଶ୍ରମରେ। ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ ଆପଣମାନଙ୍କୁ ଆମ ଆଜିର ଶକ୍ତିରୂପାର ଏକ ନୂଆ ଅଧ୍ୟାୟକୁ। ଆଜି ଉପସ୍ଥାପନାରେ ମୁଁ ଅଛି ଅନୁରାଧା।

ଶ୍ରୋତା ଭଉଣୀ, କର୍ମଜୀବୀ ମହିଳା କେବଳ ରୋଜଗାର କରନ୍ତି ନାହିଁ, ସେ ନିଜ ପରିଚୟ ଓ ସ୍ୱାଭିମାନ ଗଢ଼ନ୍ତି। ଘରର ଦାୟିତ୍ୱ ଓ କର୍ମକ୍ଷେତ୍ରର କର୍ତ୍ତବ୍ୟ

0: ଟା କଣ?
1: ଆଜିକାଲିର ଯୋଉ ଯୁଗ ହେଇଗଲାଣି ସେଠି କର୍ମଜୀବୀ ମହିଳାଙ୍କର ନିହାତି ଭାବରେ ବହୁତ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ବି ରହୁଛି, କାମ ବି ରହୁଛି, ଆଉ ସେଇଟା ବି ସେମାନଙ୍କ ପାଇଁ ନିହାତି ଭାବରେ ଗୋଟେ ଜରୁରୀ ପନ୍ଥା ହେଇଗଲାଣି। ଏମିତି କେହି ନାହାନ୍ତି ଯୋଉମାନେ କି କିଛି ନ କରିକି ରହିଯାଉଛନ୍ତି। କୋଉ ବି ମହିଳା, ଝିଅ ହୁଅନ୍ତୁ କିମ୍ବା ଗୃହିଣୀ ହୁଅନ୍ତୁ, ସେ ଘରେ ବସିକି ବି କିଛି କରୁଛନ୍ତି, ଆଉ ଯୋଉ କର୍ମଜୀବୀ ମହିଳା ଅଛନ୍ତି ସେମାନେ ତ ନିହାତି ଭାବରେ ବାହାରକୁ ଯାଇକି ତାଙ୍କର କର୍ମ ଜୀବନଟା ବିତେଇକି ଆସୁଛନ୍ତି। କିନ୍ତୁ ଘରେ ରହିଲା ଯୋଉ ଗୃହିଣୀ ମାନେ ବି ସେଇ ଘର କାମ ସାଙ୍ଗରେ ବି କିଛି ଅର୍ଥ ଉପାର୍ଜନ କରିବା ପାଇଁ, ତାଙ୍କର ପରିବାରର ଦାୟିତ୍ୱ ନେବା ପାଇଁ ସେମାନେ ବି କିଛି କରିଦଉଛନ୍ତି। ତେଣୁ ଏଇଟା ନିହାତି ଭାବରେ ଜରୁରୀ, ମୁଁ ତ ଭାବୁଛି ନିହାତି ଭାବରେ ଜରୁରୀ କର୍ମଜୀବୀ ମହିଳା ହେବାଟା।
0: କର୍ମଜୀବୀ ମହିଳା ମାନଙ୍କ ପାଇଁ ପରିବାର କାହିଁ ଗୁରୁତ୍ୱପୂର୍ଣ୍ଣ?
1: ପରିବାର ତ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ତଥାପି କର୍ମଜୀବୀ ମହିଳା ପାଇଁ ତ ଆହୁରି ବି ଗୁରୁତ୍ୱପୂର୍ଣ୍ଣ ହୁଏ। କାହିଁକି ନା ସିଏ ଯେତେବେଳେ ଦେଖେ ଯେ ମୁଁ କାହିଁକି ଗୋଟେ ଘରେ ରହିବି, ଘରର କାମ କିଛିଟା ସାରି ଦେଇକିରି ବି ମୁଁ ନିଜେ ଗୋଟେ ଆତ୍ମନିର୍ଭରଶୀଳ ହେଇକି ମୋ ପରିବାରର କିଛି ଉନ୍ନତି କରିବାକୁ ମୁଁ ବାହାରକୁ ଯାଇକିରି କିଛି ମୋର ଯୋଉ କର୍ମ ଜୀବନଟା, ଯୋଉ ଚାକିରି କରୁଛି, ଯୋଉଠି ବି କି କୌଣସି କାମ କରୁଛି, ସେଇଟା ଯୋଉ କରୁଛି ମୁଁ, ସେଇଥିରେ ମୋର ପରିବାରର କିଛି ଉନ୍ନତି ହବ ସେଇଟା ଭାବିକି ହିଁ ସେ ଯାଉଛି। କେବଳ ତା ପାଇଁ ହିଁ ସେ ଯାଉଥିବ, ଏଇଟା କେବେ ବି ହୋଇନଥାଏ। ତେଣୁ ଛୁଆ ପିଲା ଘର ଦ୍ଵାରା ଦେଖିବାକୁ କୌଣସି ଆର୍ଥିକ ପରିସ୍ଥିତି ର ଯୋଉ ମୁକାବିଲା କରିବା ପାଇଁ, ସେଇଯୋଗୁଁ କର୍ମଜୀବୀ ମହିଳା ପାଇଁ ନିହାତି ଭାବରେ ତାର ପରିବାରର କିଛିଟା ଭରଣ ପୋଷଣ କରିବା ପାଇଁ ସେ ଯାଉଛି। ତେଣୁ ତା ପରିବାର ତା ପାଇଁ ଆହୁରି ଜରୁରୀ ବି ଅଟେ।
0: ପୁଣି ଯେତେବେଳେ କର୍ମକ୍ଷେତ୍ରକୁ ଯାଉଥିବେ ମହିଳାମାନେ, ସେମାନେ ନିଶ୍ଚୟ ଭାବରେ ତାଙ୍କ ମାନଙ୍କୁ ନିଜ ଛୁଆମାନଙ୍କ ପାଇଁ, ତାଙ୍କ ପଛରେ ନିଜ ପରିବାରଙ୍କୁ କେହି ଜଣେ ତ ଦରକାର, ପରିବାରର ମାନେ ଛୋଟ ଛୁଆ ଅଛନ୍ତି ଯଦି ବଡ ଦେଖୁବେ,
1: ସେଇଟା ତ ନିହାତି ଭାବରେ ଗୋଟେ ବଡ ସମସ୍ୟା। ପୁଣି କାହିଁକି ନା ଯଦି ଆପଣ ଏକୁଟିଆ ରହି ଯାଉଛନ୍ତି ତାହେଲେ ଛୋଟ ଛୁଆ ଅଛି, ଛୋଟ ଛୁଆ କଣ କହୁଛନ୍ତି? ଆପଣଙ୍କ ଯଦି କିଛି ନାହିଁ, କଲେଜ ପଢା ଝିଅ ପୁଅ ବି ଆପଣଙ୍କ ପାଖରେ ରହୁଛନ୍ତି, ଆଉ ଆପଣ କର୍ମଜୀବୀ ହେଇଛନ୍ତି, ସେ କ୍ଷେତ୍ରରେ ବି ସେ ଗୁଡାଏ ସମସ୍ୟା ସମ୍ମୁଖୀନ ହୁଏ। ଆଉ ଯଦି ସେ ଯଦି ଯୁଗ୍ମ ପରିବାରରେ, ଯୋଉଟା ଜଏଣ୍ଟ ଫ୍ୟାମିଲି କହୁଛି, ସେଇଥିରେ ରହିଲେ ନିହାତି ଭାବରେ ତାର 90% ସେଇ ଅସୁବିଧାଟା ମେକଅପ୍ ହେଇଯାଏ। ଏକୁଟିଆ ହେଲେ ନିଶ୍ଚୟ ସେ ଅନ୍ୟ ଉପରେ ନିର୍ଭର କରିବ, କାମ ବାଲି ଦେଖିବ କି ଅନ୍ୟ କାହାକୁ କହିବ କି

0: ସେ ସ୍ନେହ ସାଙ୍ଗରେ ସହଯୋଗ ଦରକାର, ବାଧ୍ୟବାଧକତାରେ କାମ କରିଦେଇଥିବେ, ଶାନ୍ତି ହେଇକି କାମଟା କରିଦେଇକିରି ତା ପାଇଁ କରିଦେଉଥିବେ, ମାନେ ସେଇଟା ବି ପ୍ରଯୁଜ୍ୟ ନୁହଁ।
1: ଏବେ କାର୍ଯ୍ୟସ୍ଥଳର ଚାପ ପରିବାରର ଜୀବନକୁ କିପରି ପ୍ରଭାବିତ କରେ?
0: ହଁ, ନିଶ୍ଚୟ କାର୍ଯ୍ୟସ୍ଥଳର ଚାପ ନିଶ୍ଚୟ ପ୍ରଭାବିତ କରେ, ତେଣୁ ନିଜକୁ ସେତିକି ସଜାଗ ରଖିବାକୁ ପଡ଼ିବ। କୌଣସି କୌଣସି ନା ମାଧ୍ୟମରେ ନିଜେ କେମିତି ମୁଁ ମାନସିକ ସ୍ତରରେ ଠିକ ରହିକିରି କାର୍ଯ୍ୟସ୍ଥଳର ଚାପକୁ, ମାନେ ଅଫିସର କାମଟାକୁ ଯଦି ଆମେ ଅଫିସରେ ସାରିଦେବାକୁ ଚେଷ୍ଟା କରିବା, ତାହେଲେ ଆମକୁ ଘରେ ଏତେଟା ବର୍ଡନ୍ ପଡ଼ିବନି। ଆଉ ଯଦି ତାକୁ ଆମେ ଧରିକି ଆସୁଛୁ, ତାହେଲେ ନିଶ୍ଚୟ ଆମ ଉପରେ ଅଧିକା କାମ ପଡ଼ିବ, ଆମେ ଆହୁରି ଠିକରେ ଘର କାମଟା କରିପାରିବାନି। ତେଣୁ ଆମକୁ ସେତିକି କର୍ମଜୀବୀ ମହିଳାକୁ ଏଇ ଜିନିଷକୁ ଦେଖିବାକୁ ପଡ଼ିବ ଯେ ମୋର କର୍ମକ୍ଷେତ୍ର ଭିତରେ ସେଇ ଦିନର କାମଟା ମୁଁ କେମିତି ସୁରୁଖୁରୁରେ ତୁଲେ ଦେଇପାରିବି, ଏଇ ଜିନିଷକୁ ନିଶ୍ଚୟ ବି ଆଖି ଆଗରେ ରଖିବା କଥା।
1: ପରିବାରର ସୁଖ ଓ କର୍ମଜୀବୀ ମହିଳାମାନଙ୍କ ମାନସିକ ଶାନ୍ତି, ଏ ଦୁଇଟା ଭିତରେ ସମ୍ପର୍କ କଣ ରହିଛି?
0: ପରିବାର ସୁଖ ଯଦି ହେଲା, ପରିବାରରେ ଯଦି ଆପଣ ସୁଖରେ ରହିଲେ, ତାହେଲେ ତ ମାନସିକ ଶାନ୍ତି ନିଶ୍ଚୟ ଆସିବ। ଯଦି ଆପଣ ଯଦି ଭଲରେ ନାହାନ୍ତି, ତ ବାଧ୍ୟ ହେଇକି ସେ ଏମିତି କାମ କରିଯାଉଛି, ମନରେ ଆପଣଙ୍କର ଉଦାସୀନତା ଥିବ, ଦୁଃଖ ଥିବ, ଆପଣ ଅଫିସରେ ବି ସେଇ କାମ ଠିକରେ କରିପାରିବେନି, ଘରେ ବି ଆପଣ ପରିବାର ସୁଖ ପାଉନାହାନ୍ତି, ମାନେ ନିଶ୍ଚୟ କରିପାରିବେନି। କିନ୍ତୁ ଯଦି ଜାଣୁଛନ୍ତି ଯେ ଆପଣ ସେଇ ସବୁ ଅସୁବିଧାର ସମାଧାନ ନାହିଁ କିଛି, ତାହେଲେ ନିଜକୁ ସେଇ ପରିସ୍ଥିତି ସାଙ୍ଗରେ ଚଳେଇକି ହିଁ ମାନସିକ ସ୍ତରରେ ପୁରା ଷ୍ଟ୍ରଙ୍ଗ ଷ୍ଟେବୁଲ ହେଇକିରି ଆଗକୁ ଯିବା କଥା। ମୋ ମତରେ ପ୍ରତ୍ୟେକ ନାରୀ, ଯୋଉ ନାରୀମାନଙ୍କ କ୍ଷେତ୍ରରେ ଏଇ ଜିନିଷଟା ହଉଛି, ସେମାନେ ମାନସିକ ସ୍ଥିତିଟାକୁ ହରେଇବା କଥା ନୁହଁ। ହଁ, ମତେ ତ ଆଗକୁ ଯିବାର ଅଛି, ମୁଁ କରିବି, ତେଣୁ ମତେ ଏଇ ଅସୁବିଧା ମୋ ପାଇଁ ବଡ କଥା ନୁହଁ ବୋଲି ଭାବିକି ସେ ଆଗେଇ ଚାଲିଯିବା କଥା।
1: କର୍ମଜୀବୀ ମହିଳାଙ୍କ ପାଇଁ କାହିଁକି ଜରୁରୀ ସମୟ ପରିଚାଳନା ଠିକ ଭାବରେ କରିବା?
0: ସମୟ ପରିଚାଳନା ନ କଲେ ତ କୌଣସି କାମ ଠିକରେ ହେଇପାରିବନି। ଆପଣ ଦେଖନ୍ତୁ, ଆମେ ଜନ୍ମରୁ ଆମର ମୃତ୍ୟୁ ଯାଏ ସବୁ କ୍ଷେତ୍ରରେ ଆମକୁ ସମୟଟା ହିଁ, ସମୟ ହିସାବରେ ହିଁ ଆମେ ସବୁ ଜିନିଷ କରିଚାଲୁଛୁ। ଘରେ ରହିଥିବା ଗୃହିଣୀ ହଉ କିମ୍ବା କର୍ମଜୀବୀ ମହିଳା ହଉ, ଘରେ ରହିଥିବା ଗୃହିଣୀ ବି ସକାଳୁ ତାଙ୍କୁ ରାତି ହେଇଯାଉଛି ଶୋଇଯିବା ଯାଏ, ସେମାନେ ଏତେ କର୍ମ ବ୍ୟସ୍ତ ରହନ୍ତି ଯେ ତାଙ୍କ କାମରେ କେତେବେଳେ କୌଣସି ଫୁର୍ସତ ମିଳେନା। କର୍ମଜୀବୀ ମହିଳା ହଁ, କିଛି ତାଙ୍କର ଟାଇମ ଗୋଟେ ଇଏ କରିଦେଇକିରି ସେମାନେ କର୍ମସ୍ଥଳୀକୁ ପଳେଇ ଯାଉଛନ୍ତି। ହେଲେ ବି ଯଦି ସମୟର ଯଦି ନିରୂପଣ ଠିକ ନ ରହିଲା, ତାହେଲେ କୌଣସି କାମ ହବ ନାହିଁ। ସେଟା ଗୋଟେ ଶିଶୁ ପାଇଁ ହଉ, ଗୋଟେ ବୃଦ୍ଧାଙ୍କ କଥା ଅଲଗା କୁହାଯାଇପାରେ, କିନ୍ତୁ ଅନ୍ୟ ମହିଳା ପୁରୁଷ ଆମର ଛାତ୍ର ଛାତ୍ରୀ ସବୁ କ୍ଷେତ୍ରରେ ଏଇ ସମୟଟା ହିଁ ତ ସବୁଠୁ ବଡ଼ବାନ। ଯେମିତି ଏଇ ଗୋଟେ ଆମେ ସମୟ ପରିସର ଭିତରେ ଯୋଉ ଗୋଟେ ଆମର ଏବେ ଆଲୋଚନା କରୁଛି, ସମୟ ପରିସର ଯଦି ନ ଦେଖିକି ଆମେ କରିବା, ତାହେଲେ ଆମେ ବି ପଛରେ ଟିକେ ପଡିଯିବା, ଆମ କାମ ବି ରହିଯିବ ପଛରେ ନିଶ୍ଚୟ। ତେଣୁ ମୁଁ ଭାବୁଛି ସମୟ ପରିଚାଳନା ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ, ଆଉ ପ୍ରତ୍ୟେକ କର୍ମଜୀବୀ ମହିଳା ଏଥିରେ ଅଭ୍ୟସ୍ତ ନିଶ୍ଚୟ ଥାନ୍ତି ଯେ ଘର

0: ପାଇଲା, ସେଇଦିନ ସେ ପରିବାରକୁ କିଛି ସମୟ ଦେଲା, ନିଜ ସନ୍ତାନ ମାନଙ୍କୁ କିଛି ସମୟ ଦେଲା, ନିଜ ସମ୍ପର୍କୀୟଙ୍କୁ ଦେଲା କିଛି, ଏମିତି ଗୋଟେ କୋଉ ଜାଗାକୁ ଯାଇକି କିଛି ଜିନିଷ କିଣାକିଣି ଯାହା ନୀତିଦିନିଆ ଜୀବନରେ କରିପାରୁନି, କର୍ମ ସମୟରେ କରିପାରୁନି, କାମ କଲା ସମୟରେ କରିପାରୁନି, ସେଇ ସମୟରେ ସେ ଜିନିଷଟା ସେ ନିଜ ମନରେ ଗୋଟେ ଆତ୍ମସନ୍ତୋଷ ଆସିବ, ଖୁସି ଗୋଟେ ଆଦାନ ପ୍ରଦାନ ହବ, ଏସବୁ ଜିନିଷର ଗୋଟେ ଭାବରେ ବି ଆଦାନ ପ୍ରଦାନ ହବ, ତାକୁ ବି ନିଜକୁ ନିଶ୍ଚୟ ଭଲ ଲାଗିବ।
1: ପରିବାରରେ ପରସ୍ପର ସମ୍ମାନ ସମ୍ମାନକୁ କିପରି ବଢାଇ ଥାଏ?
0: ନିଜ ନିଜ ଭିତରେ ସହଯୋଗ ରହିଲେ ହିଁ ଭଉଣୀ ପରିବାରରେ ସ୍ନେହ ସହଯୋଗ ଭଲରେ ରହିବ, ପରସ୍ପର ପ୍ରତି ହିଁ ସ୍ନେହ ଭାବଟା ଆନ୍ତରିକ ହିସାବରେ ରହିବାର ଦରକାର, ଏମିତି ନୁହଁ କି ଦେଖାଣିଆ ମନୋଭାବରେ ରହିବା ମାନେ ସେଠି ପରିବାରର କୌଣସି ଉନ୍ନତି ବି ହେଇପାରିବନି। ଯୋଉଠି ଆନ୍ତରିକ ସ୍ନେହ ରହିବ ସହଯୋଗ ରହିବ ତାହେଲେ ସେ ପରିବାରରେ ଭଲରେ ସମସ୍ତେ ରହିପାରିବେ।
1: ଘର ଓ ଅଫିସ ଦାୟିତ୍ୱ ମଧ୍ୟରେ ସୀମା ନିର୍ଦ୍ଧାରଣ କିପରି କରାଯାଇପାରେ?
0: ସମାନ୍ତିକରଣ କରିବାକୁ ନିଶ୍ଚୟ ପଡିବ, ସମୟ ଏମିତି ଗୋଟେ ଜିନିଷ ଆପଣଙ୍କୁ ସମାନ୍ତିକରଣ କରିଦେବାକୁ ସେ ନିଶ୍ଚୟ ଶିଖେଇଦେବ। ଆପଣ ଗୋଟେ ଟାଇମ ଟେବୁଲ ହିସାବରେ ହିଁ ପୁରା ସକାଳୁ ଗୋଟେ ସିଡ୍ୟୁଲ ହେଇଯିବ ଆପଣଙ୍କର, ଯେ ମୁଁ ଏତିକି ସମୟ ଭିତରେ ମୋର ଏଇ ଏଇ କାମଟା ସାରିଦେବି ଆଉ ତାପରେ ମୁଁ ମୋର କର୍ମକ୍ଷେତ୍ରକୁ ପଳେଇବି, ସେ ଚଳେଇ ଦେଇକି ହିଁ ଯିବ।
1: କର୍ମଜୀବୀ ମହିଳାଙ୍କ ସଫଳତା ପଛରେ ପରିବାରର ସମନ୍ୱୟ ହେଉଛି ମୁଖ୍ୟ ଆଧାର, ଏହି ମତ ସହିତ ଆପଣ କେତେ ଦୂର ସହମତ?
0: ପରିବାରକୁ ଆସିକି ଗୋଟେ ଝିଅଟେ ବୋହୁ ହେଇକି ଆସିବ, ବୋହୁ ହେଇକି ଆସିଲା ପରେ ସେଇ ଯୋଉ ପରିବାରକୁ ନେଇକିରି ସେ ଯୋଉ ଆଗେଇ ଯିବ, ଆଉ ସେଇ ପରିବାର ଯଦି ତାକୁ ସମନ୍ୱୟ ରକ୍ଷା କରିକି ଯଦି ଆଗକୁ ଯିବାର ପ୍ରେରଣା ନ ଦିଏ ତାହେଲେ ସେ କେବେ ବି ଠିକରେ କାମ କରିପାରିବ। ନିଶ୍ଚୟ କେତେଟା କ୍ଷେତ୍ରରେ ସେ କହିବ ନାଇଁ ମୁଁ ଏଇ କର୍ମଜୀବୀ ହେବି ନାହିଁ, କିମ୍ବା କର୍ମଜୀବୀ ଯଦି ହେଇ ହେବାକୁ ସେ ଯାଉଛି କି କଲା ତାହେଲେ ସେ କ୍ଷେତ୍ରରେ ସେ ମାନସିକ ଅଶାନ୍ତିରେ ହିଁ ରହିବ। ପ୍ରତ୍ୟେକ ପରିବାର ସମନ୍ୱୟ ସ୍ନେହ ଶ୍ରଦ୍ଧା ଗୋଟେ କର୍ମଜୀବୀ ମହିଳା ପ୍ରତି ନିହାତି ରହିବା ଦରକାର।
1: ଧନ୍ୟବାଦ ଭଉଣୀ, ଆମକୁ ସମୟ ଦେଲେ, ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ଆମକୁ ଦେଇ ଆମ ସହ କଥା ହେଲେ।
2: ଶ୍ରୋତା ଭଉଣୀ, ଆପଣମାନେ ଶୁଣୁଥିଲେ ଭଉଣୀ ସ୍ନିଗ୍ଧା ରାଣୀ ରଥଙ୍କୁ। ଭଉଣୀଙ୍କ କଥାରେ ଆପଣମାନେ ମଧ୍ୟ ଅନେକାଂଶରେ ଏକମତ ଥିବେ ନିଶ୍ଚୟ। ଆସନ୍ତୁ ନା ଏଠାରେ ଶୁଣିନେବା ଗୋଟେ ସୁନ୍ଦର ଗୀତ।

कर्मजीवी महिलाଙ୍କ ପରିବାରରେ ସ୍ୱାମୀଙ୍କ ସହଯୋଗ ଏକ ମୁଖ୍ୟ ଭୂମିକା ନିଏ। ଘର କାମ କେବଳ ମହିଳାମାନଙ୍କ ଦାୟିତ୍ୱ ବୋଲି ଭାବିବା ଉଚିତ ନୁହେଁ। ରନ୍ଧାରନ୍ଧି, ସଫେଇ, ସନ୍ତାନଙ୍କ ପାଠପଢା, ବଜାର ଓ ଅନ୍ୟାନ୍ୟ ଦୈନନ୍ଦିନ କାମରେ ଉଭୟଙ୍କ ସମାନ ଅଂଶଗ୍ରହଣ ପରିବାରକୁ ଅଧିକ ସୁସ୍ଥ ଓ ସୁଖୀ କରିପାରେ। ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ତ ସମୟ ସରିଆସୁଛି। ସମୟର ଇସାରାରେ କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ଦେବା ପାଇଁ ଆମ ନମ୍ବର ହେଲା 8895994143। ବର୍ତ୍ତମାନ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଉପସ୍ଥାପନାରେ ମୁଁ ଥିଲି ଅନୁରାଧା ମିଶ୍ର। ନମସ୍କାର।

0: ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ।

0: ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ଶ୍ରୀ ମାଝୀ ନିଯୁକ୍ତିପତ୍ର ବଣ୍ଟନ କରିବା ସହ ସମାବେଶକୁ ସମ୍ବୋଧନ କରିଛନ୍ତି। ରାଜ୍ୟର ସମୃଦ୍ଧି ଏବଂ ସୁଶାସନ ପଥରେ ଯୁବଶକ୍ତି ସବୁଠାରୁ ବଡ଼ ସାମର୍ଥ୍ୟ ବୋଲି ଶ୍ରୀ ମାଝୀ ବର୍ଣ୍ଣନା କରିଛନ୍ତି। ସେମାନଙ୍କୁ ସ୍ୱପ୍ନ ଓ ନିଷ୍ଠା ହିଁ ନୂତନ ଓଡ଼ିଶାର ବିକାଶର ମାର୍ଗ ଉନ୍ମୁକ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସରକାରୀ ନିଯୁକ୍ତି କେବଳ ଖାଲି ପଦବୀ ପୂରଣର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ପ୍ରଶାସନକୁ ସଶକ୍ତ କରିବା ସହିତ ସୁଶାସନ ଏବଂ ନାଗରିକମାନଙ୍କୁ ଦ୍ରୁତ ଓ ଉନ୍ନତମାନର ଜନସେବା ପ୍ରଦାନ କରିବା, ତାକୁ ସୁନିଶ୍ଚିତ କରିବା, ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ହେବ। ଆମର ମୂଳ ଲକ୍ଷ୍ୟ ହେଉଛି ଏକ ସମୃଦ୍ଧ, ସମାବେଶୀ ଏବଂ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା, ଯେଉଁଠାରେ ବିକାଶର ସୁଫଳ ପ୍ରତ୍ୟେକ ଅଞ୍ଚଳ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଖରେ ସିଧାସଳଖ ଭାବରେ ପହଞ୍ଚି ପାରିବ।
0: ରାଜ୍ୟର 9 ବିଭାଗରେ ଯୋଗଦେବା ପାଇଁ ଏହି ପ୍ରାର୍ଥୀମାନେ ମନୋନୀତ ହୋଇଛନ୍ତି। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ 2 ପର୍ଯ୍ୟାୟରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନ 2 ଲୋକସଭା ଅଧିବେଶନ ପୁନଃ ଆରମ୍ଭ ହେବା କ୍ଷଣି ଟ୍ରିବ୍ୟୁନାଲ୍ ରିଫର୍ମସ୍ ବିଲ୍ ଆଗତ ହୋଇଥିଲା। ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ। ବିଭିନ୍ନ ଟ୍ରିବ୍ୟୁନାଲ୍ରେ କାର୍ଯ୍ୟଶୈଳୀରେ ଅଧିକ ସ୍ୱଚ୍ଛ ତଥା ନିଯୁକ୍ତି ସଂକ୍ରାନ୍ତ କେତେକ ସଂସ୍କାରମୂଳକ ପଦକ୍ଷେପ ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି ବୋଲି ଶ୍ରୀ ମେଘୱାଲ କହିଥିଲେ। ଜାତୀୟ ଟ୍ରିବ୍ୟୁନାଲ୍ କମିଶନ ଗଠନ ନେଇ ମଧ୍ୟ ବିଲ୍ରେ ପ୍ରସ୍ତାବ ରହିଥିବା ସେ ଗୃହକୁ ସୂଚନା ଦେଇଥିଲେ। ଆଜି ପୂର୍ବାହ୍ନ 11 ଗୃହର ଅଧ୍ୟକ୍ଷତା କରୁଥିବା ଏନ୍କେ ପ୍ରେମାଚନ୍ଦ୍ରନ୍ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେଇ ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଶ୍ରୀ ପ୍ରେମାଚନ୍ଦ୍ରନ୍ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପରିସ୍ଥିତି ପୂର୍ବଭଳି ଜାରି ରହିବାରୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବୀ ରହିଥିଲା। ଆଜି ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ ଗୃହରେ ଉପସ୍ଥାପନ କରିଥିଲେ। ତେବେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିବାରୁ ପ୍ରଥମେ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ତେବେ ଏବେ ଉଭୟ ସଦନର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। କଳାବଜାରୀ ଯାଞ୍ଚ ପାଇଁ ଏକ କ୍ରିୟାନୁଷ୍ଠାନ ଦଳ ସରକାର ଗଠନ କରିଛନ୍ତି।

ଏଗ୍ରିଷ୍ଟା କାର୍ଡ ପାଇଁ ସରକାର ଚାଷୀଙ୍କ ପାଖକୁ ଯିବେ। ସମବାୟ ସଂସ୍ଥାକୁ ଆସି ନପାରୁଥିବା ଚାଷୀଙ୍କ ପାଖକୁ ସରକାରୀ ଅଧିକାରୀ ଯାଇ ଏହି କାର୍ଡ ପ୍ରସ୍ତୁତିର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଧାର କାର୍ଡ ଭଳି ଚାଷୀଙ୍କୁ ଏହି କାର୍ଡ ବା ପରିଚୟପତ୍ର ପ୍ରଦାନ କରାଯିବ। ଏଥିପାଇଁ କୃଷି, ରାଜସ୍ୱ, ସମବାୟ ବିଭାଗର ଅଧିକାରୀ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। 2013 ଅଗଷ୍ଟ 10 ତାରିଖରେ ପ୍ରଥମ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ସିଂହଙ୍କ ସଂଖ୍ୟାରୁ ଦ୍ରୁତଗତିରେ ହ୍ରାସ ପାଉଛି। 2025ରେ କରାଯାଇଥିବା ଗଣନା ଅନୁଯାୟୀ ଦେଶରେ ସିଂହଙ୍କ ସଂଖ୍ୟା 891 ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ କହିଛନ୍ତି, ଭାରତରେ ଏସୀୟ ସିଂହ ସଂଖ୍ୟା ବୃଦ୍ଧି ପାଉଛି, ସିଂହଙ୍କର ବାସସ୍ଥାନ ଏବଂ ପରିସର ମଧ୍ୟ ବୃଦ୍ଧି ପାଉଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦି ଦେଶର ବନ୍ୟପ୍ରାଣୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ବର୍ଣ୍ଣନା କରିଛନ୍ତି। ସ୍ଥାନୀୟ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ଦ୍ୱାରା ଏହା ଅଧିକ ଗତିଶୀଳ ହୋଇପାରୁଛି। ସିଂହ ପ୍ରଜାତିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ 2020 ସିଂହଙ୍କ ବିଚରଣ ପରିସର 30,000 ବର୍ଗ କିଲୋମିଟର ଥିବାବେଳେ ଏବେ 35,000 ବର୍ଗ କିଲୋମିଟରରୁ ଅଧିକ ହୋଇଛି। 11 ଜିଲ୍ଲା ଏଥିରେ ସାମିଲ ଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବିଶ୍ୱ ଜୈବ ଇନ୍ଧନ ଦିବସ ଆଜି ପାଳନ କରାଯାଉଛି। ସ୍ୱଚ୍ଛ, ଆତ୍ମନିର୍ଭର ଏବଂ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହଦେଓ କହିଛନ୍ତି, ଜୈବ ଇନ୍ଧନ ପଦକ୍ଷେପ ଶକ୍ତି ସୁରକ୍ଷା ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ସବୁଜ ଅର୍ଥନୀତି ଗଠନ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଦିବସ ଆମକୁ ନବସୃଜନକୁ ତ୍ୱରାନ୍ୱିତ କରିବା ଏବଂ ପରିବେଶ ସନ୍ତୁଳିତ ଭବିଷ୍ୟତ ଗଠନ ଦିଗରେ ଉତ୍ସାହିତ କରିଥାଏ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ପରିବେଶ ଏବଂ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ ଜୈବ ଇନ୍ଧନ ବ୍ୟବହାର ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରାବଣ ମାସ ଦ୍ୱିତୀୟ ସୋମବାର ଅବସରରେ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ବହୁ ବୋଲବମ୍ ଭକ୍ତ ଜଳାଭିଷେକ କରିଛନ୍ତି। ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆରଡ଼ିର ରାସ୍ତାର କୋଠାରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି କାଉଡ଼ିଆଙ୍କର ପାଦ ଧୋଇ ସେବା ପ୍ରଦାନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ବହୁ ରାସ୍ତା ଅତିକ୍ରମ କରି ଜଳାଭିଷେକ କରୁଥିବା ଶ୍ରଦ୍ଧାଳୁଙ୍କୁ ସହଯୋଗ ପ୍ରଦାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜିଲ୍ଲାର ବିଭିନ୍ନ ଶୈବପୀଠରେ ମଧ୍ୟ ଜଳାଭିଷେକ ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ହୋଇଥିବା ଆମ ଭଦ୍ରକ ସମ୍ବାଦଦାତା ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ପୁରୀ, ନୟାଗଡ଼, ଢେଙ୍କାନାଳ, ରାୟଗଡ଼ା ସମେତ ରାଜ୍ୟର ବିଭିନ୍ନ ପ୍ରମୁଖ ଶୈବପୀଠଗୁଡ଼ିକରେ ଆଜି ଭୋର୍ରୁ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାରେ ସାର କଳାବଜାରୀକୁ ରୋକିବା ନେଇ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ବିଭିନ୍ନ ଖୁଚୁରା ଦୋକାନ ଏବଂ ଗୋଦାମ ଘରେ ପରିଦର୍ଶନ କରିବା ସହ ସାର ମହଜୁଦ ଓ ବିକ୍ରି ଉପରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି। ସାରର ଉପଲବ୍ଧତା ନେଇ ମଧ୍ୟ ଜିଲ୍ଲାପାଳ ଚାଷୀଙ୍କ ସହ ମତ ବିନିମୟ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ଜୟମଙ୍ଗଳ କେନାଲର ଜଳ ଛଡ଼ାଯାଇଛି। ସେହିପରି ଋଷିକୁଲ୍ୟା ନଦୀର 15 ଏବଂ 16 କେନାଲ ମଧ୍ୟ ପର୍ଯ୍ୟାୟକ୍ରମେ ଜଳଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜଳଯୋଗାଣ ଯୋଗୁଁ ଜିଲ୍ଲାର କୃଷିକ୍ଷେତ୍ରକୁ ବ୍ୟାପକ ସହଯୋଗ ମିଳିପାରିବ। ହଜାର ହଜାର ଏକର ଚାଷଜମି ଜଳସେଚନ ସୁବିଧା ପାଇବା ସହିତ ଫସଲ ଉତ୍ପାଦନ ବୃଦ୍ଧି ପାଇବ ବୋଲି ଚାଷୀ ଆଶାବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉତ୍ସାହ ଏବଂ ଉଦ୍ଦୀପନାର ସହ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏହି ଅଭିଯାନ ଜିଲ୍ଲାରେ ଆରମ୍ଭ ହୋଇଛି। ସମାରୋହରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନର ସଦସ୍ୟ ଅଂଶଗ୍ରହଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିନିକା ବିଜ୍ଞପ୍ତି ଅଞ୍ଚଳରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାନଦୀରେ ପାପକ୍ଷୟ ଘାଟରୁ ବାହାରିଥିବା ଏହି ପଦଯାତ୍ରା ସିଦ୍ଧାର୍ଥ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅବସରରେ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ନେତୃତ୍ୱରେ ବାହାରିଥିବା ଏହି ବାଇକ୍ ରାଲି ସହର ପରିକ୍ରମା କରିଛି। କୋରାପୁଟରେ ମଧ୍ୟ ହର୍ ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ଏକ

ରଥଯାତ୍ରା ପୁଲିସ ପଡ଼ିଆଠାରୁ ବାହାରି ସ୍ପୋର୍ଟସ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯାଇଥିଲା। ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ତେବେ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲିଠାରୁ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟର 9ଟି ବିଭାଗ ପାଇଁ ଯୋଗ୍ୟ ବିବେଚିତ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା ସଂସଦର ଉଭୟ ସଦନ। ରାଜ୍ୟରେ ସାର କଳାବଜାରୀକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କ୍ରିୟାନୁଷ୍ଠାନ ଦଳ ମାଧ୍ୟମରେ କରାଯାଉଛି ଯାଞ୍ଚ, କହିଲେ ସମବାୟ ମନ୍ତ୍ରୀ। ଏବଂ ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 126 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ନମସ୍କାର ଯୁବବନ୍ଧୁ, ସାହିତ୍ୟର ଅନନ୍ତ ଅଭିଯାନ ସାହିତ୍ୟାୟନର ଅନ୍ୟ ଏକ ନୂତନ ସନ୍ଧ୍ୟାକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଏହି ଶବ୍ଦ ପରିସରରେ ଆପଣଙ୍କ ଗହଣରେ ମୁଁ ଅଛି, ରଚିତା ମିହିର। ଯୁବବନ୍ଧୁ, ସାହିତ୍ୟିକ କେବଳ ଶବ୍ଦ ଲେଖୁନାହାନ୍ତି, ସେମାନେ ଜୀବନକୁ ଅନ୍ୟ ଏକ ଅର୍ଥ ଦେଇଥାନ୍ତି। ସେମାନଙ୍କର ସାହିତ୍ୟ ସୃଷ୍ଟି କେବେ ମନକୁ ଆନନ୍ଦ ଦିଏ, କେବେ ମନକୁ ଅନ୍ତର୍ମୁଖୀ କରେ ଏବଂ ଆଉ କେବେ ବିଚାର ଓ ବିପ୍ଳବକୁ ଜନ୍ମ ଦିଏ। ସାହିତ୍ୟ ପରି ଲେଖକମାନେ ମଧ୍ୟ ଦର୍ପଣ ପରି, ସେମାନେ ଜୀବନକୁ ଅନ୍ୟ ଏକ ଦୃଷ୍ଟିଭଙ୍ଗୀରେ ଦେଖନ୍ତି। କେତେବେଳେ ଅତୀତକୁ ଖୋଜନ୍ତି ତ ଆଉ କେତେବେଳେ ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତା କରନ୍ତି। ଜୀବନର ଅନୁଭୂତିକୁ ଶବ୍ଦରେ ଉତାରି ଦେବାର ପ୍ରତିଭାରେ ଦକ୍ଷ ଆମ ସାହିତ୍ୟିକମାନେ। ସେମାନେ ଉପନ୍ୟାସ, ଗଳ୍ପ, କବିତା ତଥା ଅନ୍ୟାନ୍ୟ ରଚନା ମାଧ୍ୟମରେ ସମାଜର ନିର୍ମାଣ କରିଥାନ୍ତି, ସମାଜର ମାର୍ଗଦର୍ଶନ କରିଥାନ୍ତି। ସେଥିପାଇଁ କବିଙ୍କୁ ଦ୍ୱିତୀୟ ସ୍ରଷ୍ଟାର ଆଖ୍ୟା ଦିଆଯାଏ। ସେହିପରି ଜଣେ ଶବ୍ଦର ଯାଦୁଗର ଆଜି ଆମର ଏହି ଶବ୍ଦ ମଞ୍ଚରେ ଉପସ୍ଥିତ ଅଛନ୍ତି। ଆସନ୍ତୁ ଶୁଣିବା ଆମର ଆଜିର ଅତିଥିଙ୍କ ସ୍ୱମୁଖରୁ ତାଙ୍କର ଅନୁଭୂତି ଏବଂ କଳ୍ପନାର କାହାଣୀ।
1: ମୋର କବିତାର ଶୀର୍ଷକ ଅଧିକାର। ବାବୁ ବାବୁ, ଆମେ ଡଙ୍ଗର ତଳେ ରହିଲୁ ବୋଲି କ'ଣ ଆମେ ମଣିଷ ନୁହଁ? ଆମେ ଡଙ୍ଗର ତଳେ ରହିଲୁ ବୋଲି କ'ଣ ଆମେ ମଣିଷ ନୁହଁ? ବେଳ ପଡ଼ିଲେ ସ୍ୱପ୍ନ ଦେଖେଇ ଚାଲିଲ, ଆମ ଭରସାକୁ କବାଡ଼ ଦେଇ ଜଙ୍ଗଲରୁ ଗଛ କାଟି ବଡ଼ ବଡ଼ କୋଠା ବାଡ଼େଇଲ, ଶେଷରେ ତା ବି ସହିଲାନି ଯେ ଶିଂସ ମୁଖା ସାଜି ହାଡ଼ ମାଂସର ଦେହକୁ ଝାମ୍ପି ନେଇ ବଡ଼ବଡ଼ିଆ ପୁଞ୍ଜିପତିଙ୍କ ପାଖେ ନିଲାମ କଲ। ଆମକୁ ବଞ୍ଚିବାକୁ ଦିଅ, ଆମକୁ ବଞ୍ଚିବାକୁ ଦିଅ, ଏତିକି ତଫାତ୍ ଥାଇପାରେ। ତୁମ ଦେହେ ଦାମିକା ପୋଷାକ, ଆମ ଦେହେ କାଦୁଅ ମାଟିର ପ୍ରଲେପ, ତୁମ ମନରେ ହଜାରେ ଆଶାର ଭିଡ଼, ଆମର ଚେନ୍ନାଇ ସୁଖ ଦୁଃଖର ଜୀବନ। ହଁ ହଁ, ଆମକୁ ମହଲ କି ଦୋଛକିର ଇଲାକା ଦରକାର ନାହିଁ। ଏ ଖଳ ଖଳ ଝରଣାର ଲୋରି, ଆମ ପାହାଡ଼ି ନାଚ, ବନ ଡଙ୍ଗର ଖେରା ସବୁଜିମା ଦୁନିଆରେ ବଞ୍ଚିବାକୁ ଦିଅ। ଏଥିରେ ଆମେ ବେଶ ଖୁସିରେ ଅଛୁ, ଏଥିରେ ଆମେ ବେଶ ଖୁସିରେ ଅଛୁ।
0: ନମସ୍କାର ଭାଇ।
1: ନମସ୍କାର।
0: ଆଜି ଆପଣଙ୍କୁ ଆମର ସାହିତ୍ୟାୟନ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ସାକ୍ଷାତକାରର ପ୍ରାରମ୍ଭରେ ଗୋଟିଏ ସୁନ୍ଦର ଜୀବନବାଦୀ କବିତା ଶୁଣିବା ପରେ ଆମ ଶ୍ରୋତାବନ୍ଧୁମାନଙ୍କର ଉତ୍ସାହ ବଢ଼ିଯାଇଥିବ କବିଙ୍କର ପରିଚୟ ଜାଣିବା ପାଇଁ। ତେଣୁ ଭାଇ, ପ୍ରଥମେ ଆପଣ ଆପଣଙ୍କର ବିସ୍ତୃତ ପରିଚୟ ଦେଇଦିଅନ୍ତୁ।
1: ମୋ ନାଁ ଆଶୁତୋଷ ପୁରୋହିତ, ମୁଁ ବର୍ତ୍ତମାନ ଭବାନୀପାଟଣା ମନ୍ଦାର ବଗିଚା ପଡ଼ା ରହୁଛି।
0: ତେବେ ଭାଇ, ଆପଣଙ୍କର ପଢ଼ାପଢ଼ି କେତେ ଦୂର ସରିଛି?
1: ମୋ ପଢ଼ାପଢ଼ି ମାନେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ସରିଛି ଉତ୍କଳ ୟୁନିଭର୍ସିଟିରୁ।
0: ତେବେ ସାହିତ୍ୟ ଭଲ ଲାଗେ ବୋଲି ଓଡ଼ିଆକୁ ଚୟନ କଲେ, ନା ଓଡ଼ିଆ ଭଲ ଲାଗେ ବୋଲି ଆପଣ ସାହିତ୍ୟକୁ ଚୟନ କଲେ?
1: ମୁଁ ଯଦି କହିବାକୁ ଗଲେ, ସାହିତ୍ୟ ଆକ୍ଚୁଆଲି ଆମ ଭିତରେ ହିଁ ଥାଏ, ସାହିତ୍ୟ ଆମ ଭିତରେ ଥାଏ। ଆମେ ଆମ ମାତୃଭାଷାକୁ ଆମେ ଭଲ ପାଉ। ଆମେ ଜନ୍ମରୁ ଆମେ ସମସ୍ତଙ୍କ ସହିତ ଆମେ ଜନ୍ମରେ ଯେତେବେଳେ ଆମେ ଜନ୍ମ ହଉ ସେତେବେଳେ ଆମେ ପ୍ରଥମେ କଥା ହଉ ମା, ତ ଆମେ ପ୍ରଥମେ ଆମ ମାଙ୍କୁ ଭଲ ପାଉ, ତାପରେ ଆମେ ସାହିତ୍ୟକୁ ଭଲ ପାଉ। ତେଣୁ ସାହିତ୍ୟ ଆମ ହୃଦୟରେ ହିଁ ଥାଏ, ସେଇଟା ଆପେ ଆପେ ଜଣାପଡ଼େ ସାହିତ୍ୟ ଆକାରରେ।
0: ତେବେ ଆପଣଙ୍କ ଉତ୍ତର ବହୁତ ସୁନ୍ଦର, ଏହି ସୁନ୍ଦର ଉତ୍ତର ସହ ଗୋଟିଏ ସୁନ୍ଦର କବିତା ଶୁଣିବା।
1: ନିଶ୍ଚିତ ଭାବରେ, ମୋ କବିତାର ଶୀର୍ଷକ ଗୋଲାପ ଓ ସ୍ମୃତି। ସେ ସବୁବେଳେ କୁହେ, ସେ ସବୁବେଳେ କୁହେ, ତୁମ ମୁହଁ ସଜ ଫୁଲ ଗୋଲାପ ବଗିଚାଠୁ କମ୍ ନୁହେଁ। ସେ ଦିନରୁ ନୀତି ପାଣି ଦିଏ, ନିଜେ ମାଳି ସାଜେ, ଯତ୍ନରେ ସାଉଁଟି ନିଏ ତା ଆବେଗତା ଗହନତା। କେତେଥର ଏକଲାପଣର ସାଥି ସାଜି ଫୁଲ ସବୁ ଗାଇଛନ୍ତି ପ୍ରେମର ମିଠା ଗଜଲ, କେତେଥର ନିଜେ କଷ୍ଟ ପାଇ ତୋଳି ଦେଇଛନ୍ତି ପ୍ରେମିକା ମୁହଁରେ ହସ, ପୁଣି ସାଜିଛନ୍ତି ଯୁଗ ଯୁଗରୁ ଉଦାହରଣ। ଦିନ ବିତେ ଦିନ ବିତେ, ବୁଢ଼ା ଗୋଲାପ ଗଛରୁ ପତ୍ର ଝଡ଼େ, ଗୋଲାପର କୋମଳତା ରୁକ୍ଷ ହୁଏ, କେଜାଣି କାହା ନିର୍ଦ୍ଦେଶରେ କଣ୍ଟା ସବୁ ଆହୁରି ହିଂସ ପାଲଟି ଚାଲିଥାନ୍ତି, ସ୍ୱପ୍ନ ସବୁ କାନ୍ଥରୁ ମାଟି ଭଳି ଝଡ଼ୁଥାନ୍ତି, ସ୍ମୃତି ସବୁ ଧୂଳି ଲଗା ମସିହା ଡାଇରୀରେ ଆବଦ୍ଧ ହୋଇସାରିଥାନ୍ତି, ଶବ୍ଦ ସବୁ ଅଳୁନ୍ଧିର ମାୟାଜାଲ ଭିତରେ ଅଣନିଶ୍ୱାସୀ ହୋଇଯାଇଥାନ୍ତି। ଏକାନ୍ତର ଆତ୍ମଚିତ୍କାର ଧୀରେ ହେଉଥାଏ କ୍ଷଣ, ତା ପ୍ରେମର ପ୍ରତିକ୍ଷଣ ଆଘାତରେ ମୁଁ ପାଲଟି ଚାଲିଥାଏ ଆହାତ କପୋତ, ମିଛ ପ୍ରତିଶ୍ରୁତିର ଆଶା ଏଇ ଏବେ ଉଡ଼େଇ ନେଇଛି ମୋ ଚାଡ଼ ଛପର, ପ୍ରତାରଣାର ବିଗୁଲ ବାଜିବା କ୍ଷଣି ହିଁ ହାଣି ଚାଲିଛି ମାଟି, ଖୋଜିବାକୁ ସ୍ମୃତିର କବର, ଖୋଜିବାକୁ ସ୍ମୃତିର କବର।
0: ବହୁତ ସୁନ୍ଦର କବିତା ଭାଇ, ଆଶା କରୁଛି ଆମର ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ନିଶ୍ଚିତ ଭାବରେ ପସନ୍ଦ ଆସିବ। ତେବେ ଭାଇ, ଆପଣ ବର୍ତ୍ତମାନ କ'ଣ କରୁଛନ୍ତି?
1: ମୁଁ ବର୍ତ୍ତମାନ ବ୍ୟାଙ୍କିଂ ସେକ୍ଟରରେ ଜବ୍ କରୁଛି।
0: ବହୁତ ବଢ଼ିଆ। ଆପଣଙ୍କର କର୍ମମୟ ଜୀବନର ବ୍ୟସ୍ତତା ଭିତରେ ସାହିତ୍ୟକୁ କେତେ ସମୟ ଦିଅନ୍ତି?
1: କର୍ମମୟ ବ୍ୟସ୍ତତା ଭିତରେ ସାହିତ୍ୟକୁ ମୁଁ ଦିଏ, ଦିନକୁ କିଛି ନହେଲେ ବି ଘଣ୍ଟାଟେ ସାହିତ୍ୟକୁ ସମୟ ଦିଏ। ମୁଁ କହିବାକୁ ଚାହିଁବି, ଲେଖିବା ଠାରୁ ମୁଁ ପଢ଼ିବାକୁ ଅଧିକ ଗୁରୁତ୍ୱ ଦିଏ, କାରଣ ଆମେ ସମସ୍ତେ ଗୋଟେ ଗୋଟେ ସାଧକ। ସାହିତ୍ୟ କ୍ଷେତ୍ରରେ ଆମେ ଯେବେ ଯାଏଁ ସାଧନା ନ କରିଛେ, ସେବେ ଯାଏଁ ଶବ୍ଦ ଆସିବନି କି ଆମେ କଲମର ମୁନରେ ସାହିତ୍ୟ ତାର ରୂପ ନେଇପାରିବନି। ଆମେ ପ୍ରଥମେ ପଢ଼ିବା, ଆମେ ଯେତେ ଅଧିକ ପଢ଼ିବା ଯେତେ କମ୍ ଲେଖିବା, ସେଇଟା ଆମ ଭାଷା ସାହିତ୍ୟ ପାଇଁ ଗୋଟେ ଶୁଭ ସୁଯୋଗ।
0: ନିଶ୍ଚିତ ଭାବରେ କଥାରେ ଅଛି, ପଢ଼ିବ ଗୋଟିଏ ଲେଖିବ ଗୋଟିଏ, ତାହା ବାସ୍ତବରେ ସତ୍ୟ, ଏହା ଆପଣ ପ୍ରମାଣ କରିଦେଇଛନ୍ତି। ତେବେ ଭାଇ, କେବେଠାରୁ ଲେଖାଲେଖି କରୁଛନ୍ତି?
1: ମୁଁ ଯେତେବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର ଭବାନୀପାଟଣାରେ ପାଠ ପଢ଼ୁଥିଲି, ସେତେବେଳେ ଗୁରୁଜୀ ବିରଞ୍ଚି ନାରାୟଣ ମୁଣ୍ଡ ତାଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି। ସେତେବେଳେ ସ୍କୁଲର ଗୋଟେ ବାର୍ଷିକ ପତ୍ରିକା ବାହାରୁଥିଲା, ପତ୍ରିକାର ନାଁ ହେଉଛି ତମଘ୍ନ। ତମଘ୍ନରେ ମୁଁ ପ୍ରତିବର୍ଷ କବିତା ଦେଉଥିଲି, ସେତେବେଳେ ସେ କବିତା ପ୍ରକାଶିତ ହେଉଥିଲା। ଆଉ ଯେତେବେଳେ ମୋର ପ୍ରଥମ କବିତା ପ୍ରକାଶିତ ହୋଇଥିଲା, ସେଦିନ ମୁଁ ବହୁତ ଖୁସି ଥିଲି। ଆଉ ପତ୍ର ପତ୍ରିକା ନେଇକି ମୁଁ ଘରେ ଦେଖାଇଥିଲି ଯେ ମା ଦେଖ, ଆଉ କବିତା ପ୍ରକାଶିତ ହୋଇଛି। ଛୋଟ ମୋଟ ଏମିତି କବିତା ସେଠି ଆରମ୍ଭ ହୋଇଥିଲା। ତାପରେ ମଧ୍ୟ ମୁଁ ସେଇ ଶିଶୁ ମନ୍ଦିର ଯେଉଁ ଜିନିଷଟା ଆମ ପ୍ରକାଶିତ ହେଉଥିଲା, ଯେଉଁ କବିତାଟା, ସେଇଟା ମୋତେ ଆକର୍ଷିତ କରିଥିଲା। ଆଉ ପର ମୁହୂର୍ତ୍ତରେ ମୁଁ କବିତା ଲେଖିବା ଆରମ୍ଭ କରିଥିଲି।
0: ତେବେ ଆପଣ

0: ଏକଦିନର ଲେଖାଲେଖି କରୁଛନ୍ତି, ଆଜି ପର୍ଯ୍ୟନ୍ତ କେତେ ଗୁଡ଼ିଏ କବିତା ଲେଖାଲେଖି କଲେଣି?
1: କବିତା ପାଖାପାଖି ବହୁତ ଗୁଡ଼ାଏ ହେଇଗଲାଣି, ମୁଁ କବିତା ତ ଗଣିନି କିନ୍ତୁ ହେଇଗଲାଣି, ବହୁତ କବିତା ହେଇଗଲାଣି।
0: ତେବେ ଆପଣଙ୍କର ଆଉ ଗୋଟେ କବିତା ଶୁଣିବା ପାଇଁ ଚାହିଁବୁ।
1: ଠିକ୍ ଅଛି। ସମସ୍ତେ ଗୋଟେ ବର୍ତ୍ତମାନ ଗୋଟେ ଘଟଣା ଘଟିଥିଲା, ପୁଲୱାମା ଆଟାକ୍, ଯେଉଁଟା ସମସ୍ତେ ଜାଣିଛନ୍ତି, ଯେଉଁଠି ଆମ ଭାରତ ପାଇଁ ଗୋଟେ ଦୁଃଖଦ ଦିନ ଥିଲା। ପୁଲୱାମା ଆଟାକ୍ ପରେ ମୁଁ ତା'ର କବିତା ଲେଖିଥିଲି। କବିତାର ନାଁ ସ୍ୱର୍ଗପୁରରୁ ଶହୀଦର ଚିଠି। ମା ମା, ତୋ 10 ମାସ ଦିନ ଗର୍ଭର ଯନ୍ତ୍ରଣାକୁ ନିଭେଇ ପାରିଲିନି ସିନା, ଆଉ ଏକ ମାତୃଭୂମି ପାଇଁ ସମର୍ପି ଦେଇଛି ଏ ନିର୍ଭୀକ ଜୀବନ। ଦିନେ ତ ମୁଣ୍ଡରେ ହାତ ରଖି ଶପଥ ନେଇଥିଲି, ମୋ ମାତୃଭୂମିର ଟେକ ରଖିବି, ଜୟ ଯବାନ ଜୟ କିଷାନ ମା ତୁଝେ ସଲାମକୁ ସାଥି କରି ଜିଇଁବି, ତ୍ରିରଙ୍ଗା ଆଗରେ ମୋ ମାତୃଭୂମିର ଜୟଗାନ କରିବି। ସମୟ ଆସିଲା, ଝଡ଼ ଭଳି ସବୁ ଉଡ଼ାଇ ନେଲା ମାତୃଭୂମିର ଟେକରେ ଖୁରଖୁ, ଆତତାଇର ବନ୍ଧୁକର ଗୁଳିରେ ସବୁଦିନ ପାଇଁ ଟଳି ପଡ଼ିଲା ମୋ ସହ 18 ଜୀବନ। ମୋତେ କ୍ଷମା କରିଦେବ ମା, ମୋତେ କ୍ଷମା କରିଦେବ ମା, ନା ମୁଁ ତୋ ପାଇଁ କିଛି କରିପାରିଲି, ନା ମୋ ମାତୃଭୂମି ପାଇଁ। ନଜର ଦେଉ ଦେଉ ଆତତାଇର ଗୁଳିରେ ପାଲଟିଗଲି ଗୋଟିଏ ଜୀଅନ୍ତା ଶବ। ଦେଶ ପାଇଁ ଫୁଟୁଥିବା ଉଷ୍ମ ରୁଧିର କିଛି ସମୟ ମଧ୍ୟ ଛୁଇଁଗଲା ମାତୃଭୂମିର ଚରଣ। ତୋତେ କଥା ଦେଉଛି ମା, ଆର ଜନ୍ମେ ପୁଣି ଜନ୍ମ ନେବି ତୋ କୋଳରେ, ତୋ ଭଲ ପାଇବାକୁ ଛାତିରେ ସାଇତି ସାହସକୁ ମୁଣ୍ଡରେ ଉଠାଇ ପୁଣି ଜଳାଞ୍ଜଳି ଦେବି ନିଜକୁ ମୋ ମାତୃଭୂମି ପାଇଁ, ମୋ ମାତୃଭୂମି ପାଇଁ।
0: ଭାବପୂର୍ଣ୍ଣ କବିତାଟିଏ ଭାଇ। ତେବେ ଆପଣ ତ ଅନେକ ଦିନରୁ ଲେଖାଲେଖି କରୁଛନ୍ତି ବୋଲି କହିଲେ, କବି ହେବା ରାସ୍ତାରେ କେତେବେଳେ ଏମିତି ଲାଗିଛି କି ଯେ ମୁଁ ଆଉ ଲେଖିପାରିବି ନାହିଁ?
1: ନା, ସେମିତି କେବେ ଲାଗିନି। କାରଣ ଯେମିତି ମୁଁ ପ୍ରଥମରୁ କହିଲି, ମୁଁ ପଢ଼େ ଅଧିକ ଲେଖେ କମ୍। ତ ଭାଷା ସାହିତ୍ୟର ମୁଁ ବର୍ତ୍ତମାନ ଗୋଟେ ଓଡ଼ିଆ ଭାଷା ସାହିତ୍ୟ ବୋଲି ଗୋଟେ ଗୋଷ୍ଠୀ ଚଲାଉଛି, ଯେଉଁଠି ବର୍ତ୍ତମାନ ଓଡ଼ିଆ ଭାଷା ସାହିତ୍ୟର ପାଖାପାଖି 5,000 ସ୍ନାତକୋତ୍ତର ଛାତ୍ରଛାତ୍ରୀ ସେଠି ଯୋଡ଼ି ହୋଇଛନ୍ତି। ସେଠି ଆମେ ମଝି ମଝିରେ ପ୍ରତି ମାସକୁ 2 ମାସକୁ ଆମେ ଗୋଟେ ଗୋଟେ କବିତା ଆସର କରୁ, ଯେଉଁଠି ସେଇ ଗୋଷ୍ଠୀର ଉଦ୍ଦେଶ୍ୟ ସେଇଆ ଯେ ଆମେ ବର୍ତ୍ତମାନ ଆମ ଭାଷା ସାହିତ୍ୟକୁ ଜଗି ରଖିବାର, ଭାଷା ସାହିତ୍ୟକୁ ଆମେ ଉନ୍ନତି କରିବାର ବେଳ। ତ ସେଇଟା ଗୋଟେ ଆମେ ବର୍ତ୍ତମାନ କବିତା କମ୍ ଲେଖିବା, ଗଳ୍ପ କମ୍ ଲେଖିବା, ପଢ଼ିବା ଅଧିକ, ସେଇଟା ହେଉଛି ଆଜିକାର ମନ୍ତ୍ର।
0: ନିଶ୍ଚିତ ଭାବରେ ସମସ୍ତେ ଆପଣଙ୍କର ଏହି ମନ୍ତ୍ରକୁ ନିଜ ଜୀବନରେ ଉପଯୋଗ କରନ୍ତୁ। ତେବେ ଆପଣ ମଧ୍ୟ ଜଣେ ଯୁବକବି, ଆପଣଙ୍କ ମତରେ ଆଜିର ଯୁବପିଢ଼ି ସାହିତ୍ୟକୁ କିପରି ଭାବରେ ଦେଖୁଛନ୍ତି? ସାହିତ୍ୟକୁ ନିଜ କବିତା ଲେଖାଲେଖିରେ କିପରି ସ୍ଥାନ ଦେଉଛନ୍ତି?
1: ଗୋଟେ ଦୁଃଖର କଥା ମୁଁ କହିବାକୁ ଚାହିଁବି, ବର୍ତ୍ତମାନ ଯୁବପିଢ଼ି ହଉ, ସେମାନେ ଚାହାନ୍ତି ଆମେ ମଞ୍ଚ ଉପରକୁ ଯିବୁ, ସେଇଟା ନହେବା କଥା। ଆମେ ନିଜର ସର୍ଜନାମୂଳକ ସାହିତ୍ୟ ଆମେ ନିଜେ ସର୍ଜନା କରିବା, ନିଜେ ସାଧନା କରିବା। ଆମେ ଅନେକ କବିତା ଲେଖିଲେ ହିଁ ସେଇଠୁ ଗୋଟାଏ କବିତାକୁ ଆମେ ବାଛିବା, ଯେଉଁ କବିତାକି ଆମର, ଆମେ ଯେତେବେଳେ ଅଧିକା କବିତା ଲେଖିବା ସେତେବେଳେ ହିଁ ଆମେ ଗୋଟେ କବିତାକୁ ଆମେ ଜାଣିପାରିବା ଯେ ଆମର ପୁରୁଣା କବିତାରେ ଆମର କ'ଣ ଭୁଲ ରହୁଛି। ତାପରେ ହିଁ ଆମେ ଆମର ସର୍ଜନାମୂଳକ ସାହିତ୍ୟ ଆଗକୁ ଆହୁରି ମାଜି ହେବ, ଚିକ୍ ଚିକ୍ କରିବ।
0: ଆଗକୁ ଆହୁରି ଅନେକ କଥା ହେବା, କିନ୍ତୁ ବର୍ତ୍ତମାନ ଆପଣଙ୍କର ଆଉ ଗୋଟିଏ କବିତା ଶୁଣିବା ପାଇଁ ଚାହିଁବୁ।
1: ବାପାଙ୍କୁ ନେଇ କବିତା, ଠାକୁରଙ୍କ ସ୍ୱପ୍ନ। କବିତାର ଶୀର୍ଷକ ଠାକୁରଙ୍କ ସ୍ୱପ୍ନ। ଠାକୁର ବି ଦେଖନ୍ତି ସ୍ୱପ୍ନ, ଠାକୁର ବି ଦେଖନ୍ତି ସ୍ୱପ୍ନ, ବିଶ୍ୱାସ ହେଉନି। ଥରେ ଦେଖିଆସ ରାତି 12ଟା ପରେ ଶୁନଶାନ କିଟମିଟ ଅନ୍ଧାରରେ, ଘଣ୍ଟା କଣ୍ଟାର ଟିକମିକ୍ ଶବ୍ଦରେ, ସେଜ ତକିଆ ଉପରେ ଦିନ ତମାମ ବୋଝକୁ ମୁଣ୍ଡାଇ ଆଣି ହାଲକା କରୁଥିବା ଜୀଅନ୍ତା ଠାକୁରଙ୍କୁ। ଠାକୁର ବି ପୂଜନ୍ତି ଠାକୁର, ଠାକୁର ବି ପୂଜନ୍ତି ଠାକୁର, ଦେଖିଯାଅ ଠାକୁର ଘରେ ଖଣ୍ଡୁଆ ମାରି ଲୋତକ ମୁଦି ଅନର୍ଗଳ ପଢ଼ୁଛନ୍ତି ମନ୍ତ୍ର, ଘଣ୍ଟ ଘଣ୍ଟା ଶଙ୍ଖ ଧୂପ ନୈବେଦ୍ୟରେ ତୁଳସୀ ଚନ୍ଦନ ବାଛୁଛି ଘର। ସେ ଆସିବା ପରେ ସୁଖ ଦୁଃଖ ସବୁ ଲମ୍ବା ଚିଠା ଧରି ହାଜିରା ଦିଅନ୍ତି ତାଙ୍କ ପାଖେ। ତଉଲିରେ ଦୁଃଖ ଭାଗ ବେଶି ଥାଇବି ମୁହଁରେ ହସ ଦେଇ ସରଶଯ୍ୟାରେ ଶୋଇ ସହି ନିଅନ୍ତି ସରାଘାତର ଯନ୍ତ୍ରଣା। ଏତେବେଳକୁ ସ୍ୱପ୍ନ ସବୁ ନେପଥ୍ୟୁ ପଢ଼ୁଥାନ୍ତି ସ୍ମୃତି ମନ୍ତ୍ର, ଜଞ୍ଜାଳର କରାଳ କାୟାରେ ସେ ଭୁଲି ଯାଇଛନ୍ତି କେବେ ଶେଷ ଥର ପାଇଁ କାନ୍ଦିଥିଲେ ମା କୋଳରେ ନା ଗୁରୁଙ୍କ ଗାଳିରେ। ମୁଁ ତାଙ୍କ ପାଇଁ ସୁନାଝରାର ବି ସେ ମୋ ସର୍ବେ ସର୍ବା, ମୁଁ ତାଙ୍କ ପାଇଁ ସୁନାଝରାର ବି ସେ ମୋ ସର୍ବେ ସର୍ବା, ମୁଁ ତୁଳିଆଙ୍କା ଜୀବନ୍ୟାସ ଛବି ସେ ମୋ ବିଶ୍ୱକର୍ମା, ସେ ମୋ ବିଶ୍ୱକର୍ମା।
0: ବହୁତ ସୁନ୍ଦର କବିତା, ଆପଣଙ୍କ କଲମ ମୁନ ଆହୁରି ସୁଦୃଢ଼ ହେଉ ବୋଲି ଆମର କାମନା। ତେବେ ଭାଇ, ଆପଣ ଯେପରି କହିଲେ ଯେ ଆଜିର ଯୁବପିଢ଼ି ଗୋଟେ ମଞ୍ଚ ଖୋଜୁଛନ୍ତି, ଆଉ ବର୍ତ୍ତମାନର ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆ କବି ଏବଂ ଲେଖକଙ୍କ ପାଇଁ ଗୋଟିଏ ନୂଆ ମଞ୍ଚ ସାଜୁଛି, ଏ ସମ୍ପର୍କରେ ଆପଣଙ୍କ ମତାମତ କ'ଣ?
1: ଯଦି କହିବି, ଆମେ ଭାଷା ସାହିତ୍ୟରେ ଆମେ ପୂର୍ବରୁ ଆମେ ଦେଖି ଆସିଛେ, ବର୍ତ୍ତମାନ ଘରେ ଘରେ କବି ବର୍ତ୍ତମାନ ବାହାରି ଗଲେଣି। କଥା ହେଉଛି ଏଇଆ ଯେ ଆମେ ସର୍ଜନା କରିବା, ସେ ସୋସିଆଲ ମିଡ଼ିଆରେ ହେଉ ବା ଆମେ ବର୍ତ୍ତମାନ ଯେଉଁ

0: ପତ୍ରିକାରେ ପ୍ରକାଶିତ କରୁଛୁ, ସେ ଯାହା ବି ହେଉ ଆମେ ସର୍ଜନା କରିବା, ସାଧନା କରିବା। ସାଧନା ବିନା ସାହିତ୍ୟର ଉପଲବ୍ଧି କେବେ ବି ହେଇପାରିବନି। ସର୍ଜନା କଲେ ହିଁ ଆମେ ସାହିତ୍ୟକୁ ଆମେ ଉପର ସ୍ତରକୁ ନେଇପାରିବା, ଆମେ ଭାଷା ସାହିତ୍ୟକୁ ଆମେ ଗୁରୁତ୍ୱ ଦେଇପାରିବା। ତେଣୁ ସର୍ଜନାକୁ ହିଁ ଆମେ ଗୁରୁତ୍ୱ ଦେବା, ସର୍ଜନା ପରେ ହିଁ ଆମେ ଅନ୍ୟ କିଛି କରିପାରିବା।
1: ତେବେ ଆପଣଙ୍କ ଦୃଷ୍ଟିରେ ଏକ ଭଲ କବି କିପରି ହେବା ଉଚିତ?
0: ଭଲ କବି ସେତେବେଳେ ହିଁ ବାହାରିବେ, ପଢ଼ିବେ ଅନେକ, ଲେଖିବେ କମ୍, ଆଉ ଯେଉଁ ଲେଖା ଲେଖିବେ ସେହି ଲେଖା ପାଠକାଦୃତି ହେବା ଦରକାର। ଯଦି ପାଠକାଦୃତି ନ ହେଉଛି ସେ ଲେଖା, ତାହେଲେ ଏମିତି ଅନେକ ଅଛନ୍ତି କବି, ସେମାନଙ୍କ ଲେଖା ପାଠକାଦୃତି ହେଇପାରେନି, କିନ୍ତୁ ସେମାନେ ବହୁତ ଭଲ ଲେଖନ୍ତି। ଯେମିତି ଆମେ ବହୁତ ଗୁଡ଼ାଏ କବିଙ୍କୁ ଦେଖିବା, ଯେମିତି ଆମେ ଗୋଟେ ଓଡ଼ିଆ ସାହିତ୍ୟରେ ଗୋଟେ କଥା ଅଛି, ବଣମଲ୍ଲି ବଣରେ ଫୁଟିକି ଝାଉଁଳି ଯାଇ ସିନା ତା'ର ବାସ୍ନା ସମସ୍ତେ ଜାଣିପାରନ୍ତିନି। ତ ସେଇ ଜିନିଷ ଆମେ ପ୍ରତି ସହରରୁ, ପ୍ରତି ଗାଁରୁ, ପ୍ରତି ଜିଲ୍ଲାରୁ, ସବୁ ଜାଗାରୁ ଆମେ କବି ଆଣିବା। ସେଇଠୁ ସେମାନେ ବି ସର୍ଜନା, ତାଙ୍କର ସର୍ଜନାକୁ ବି ଆମକୁ ପଢ଼ିବାର, ଆମେ ସମସ୍ତଙ୍କ ଠାରୁ କିଛି ଶିଖିବାର ଗୁଣ ଆମ ଭିତରେ ନିହାତି ଭାବେ ରହିବା ଦରକାର। ତ ଆମେ ଅନ୍ୟକୁ ଦେଖିବା, ଅନ୍ୟଠୁ ଶିଖିଲେ ହିଁ ଆମେ ତାଜମହଲ ବିଷୟରେ ଆମେ କ'ଣ ପାଇଁ କବିତା ଲେଖିବା? ଯଦି ଆମ ପାଖରେ ଆମ ପରିବେଶ ଅଛି, ଆମ ପାଖରେ ଗଛ ଲତା ପର୍ବତ ଅଛି, ସବୁ ଜାଗାରେ ଅଛି, ଆମେ ଯଦି ତା ବିଷୟରେ କବିତା ନ ଲେଖିକି ଆମେ ତାଜମହଲ ବିଷୟରେ କ'ଣ ପାଇଁ ଆମେ ଗୁରୁତ୍ୱ ଦେବା? ମୁଁ କହିବା କଥା, ଆମ ପାଖାପାଖି ଅଞ୍ଚଳରେ, ଆମ ପରିବେଶରେ ଅନେକ କିଛି ଜିନିଷ ଅଛି, ଆମେ ତା ଉପରେ କବିତା ଲେଖିପାରିବା। ତ ଜୀବନବାଦୀ କବିତା ଲେଖିବା, ଆମେ ତାକୁ ଆମେ ମୂଳମନ୍ତ୍ର ଯେମିତି ଆମେ ତାକୁ ଆମେ ଗୁରୁତ୍ୱ ଦେଇକି ଆମେ ଆଗକୁ ବଢ଼ିବାକୁ ପଡ଼ିବ।
1: ଖୁବ୍ ସୁନ୍ଦର ପରାମର୍ଶ। ତେବେ ଏହି ସୁନ୍ଦର ପରାମର୍ଶ ସହ ଆଉ ଗୋଟେ କବିତା ଶୁଣିବା ପାଇଁ ଚାହିଁବୁ।
0: ମୋର କବିତା ଶୀର୍ଷକ ତୁ ଗଲା ପରେ, ଏଇଟା ଆକ୍ଚୁଆଲି ଶାରଦୀୟ କବିତା। ମା ତୁ ଆସିଥିଲୁ ହରିବାକୁ କୁଶକ୍ତି, ବନ୍ଧନରୁ ଫିଟାଇ ଦେବାକୁ ମୁକ୍ତି। ମା ତୁ ଆସିଥିଲୁ ହରିବାକୁ କୁଶକ୍ତି, ବନ୍ଧନରୁ ଫିଟାଇ ଦେବାକୁ ମୁକ୍ତି। ତୋ ଭଳି କିଏ ସାଜିପାରିବେନି ଅମ୍ବା ଅମୋଘା ଅରଜା ଅମୃତା କି ଇନ୍ଦ୍ରାଣିକା କୁଣ୍ଡଳିନୀ ଅଲକ୍ଷା। ଏଠି ସବୁ ବିନାଶର ବିଭୀଷିକା, ପାଦ ତଳି ଗଜୁରୁଛି ଦୁର୍ନୀତିର ଚେର, ଅହିଂସା ନାଁରେ ହିଂସା ହେଉଛି ରୁକ୍ଷ, ପାପ ଦୋଷ ଅନ୍ୟାୟ ଅନୀତିର ଗଢ଼ିବାକୁ ଏକ ବିଶାଳକାୟ ବୃକ୍ଷ। ମା ମା ମୁଁ ତତେ କହିବିନି ତୁ ଅବଳା କି ଦୁର୍ବଳା, ଏ ଯୁଗେ ବି ଅଛନ୍ତି ସବଳା, କାହା ମୁଣ୍ଡେ ବନ୍ଧୁକ ରଖି ତ କାହାକୁ ଶୋଷଣ କରି, ତ ରାକ୍ଷସ ସାଜି କାହା ଉପରେ ଜୁଲମ କରି। ଏଇ ତ ଦେଖ, ଏଇ ତ ଦେଖ, ତୁ ଆଗରେ ତତେ କେମିତି ତଣ୍ଟି ଚିପି ହତ୍ୟା କରାଯାଉଛି ତଥାକଥିତ ସମାଜ ବକ୍ଷରେ। ତୁ ଅସ୍ତ୍ରଧର ବା ସାଜ ଦଶଭୁଜା, ତୁ ଅସ୍ତ୍ରଧର ବା ସାଜ ଦଶଭୁଜା, କି ଜ୍ୱଳନ୍ତୀ ଅଖିଳା ଉମା ଉଦ୍ୟକା, ଅବା କାଳୀ ଖଳହା ସୁମାରୀ ପ୍ରଗାଥା, ବସୁଧା ସୁଦକ୍ଷା କାତ୍ୟାୟିନୀ ବା ଯୁଦ୍ଧମୁଖା। ଧରାବକ୍ଷକୁ ଶକ୍ତିକୁ ହରି ଢାଳିଦେ ଶାନ୍ତି, ଭରିଦେ ଉନ୍ମାଦନା ନୂଆ ଆକାଂକ୍ଷା, ଭରିଦେ ଉନ୍ମାଦନା ନୂଆ ଆକାଂକ୍ଷା।
1: ଖୁବ୍ ସୁନ୍ଦର କବିତା। ଯେତେବେଳେ ଆପଣ କବିତା ଲେଖନ୍ତି, ପ୍ରଥମେ ଆପଣଙ୍କ କବିତା କାହା ସାମ୍ନାରେ ଆବୃତ୍ତି କରନ୍ତି?
0: ଯେତେବେଳେ ମୁଁ କବିତା ଲେଖେ, ପ୍ରଥମେ କରି ମୁଁ କବିତା ଆବୃତ୍ତି କରେ ସବାଖିଆ ସାହିତ୍ୟ ସଂସଦ, ଯେଉଁ ସାହିତ୍ୟ ସଂସଦ ସହିତ ମୁଁ ଅନେକ ଦିନରୁ ଯୋଡ଼ି ହେଇକି ଅଛି, କାରଣ ସେଇଠି ମୋ ଗୁରୁ ଅଛନ୍ତି। କୌଣସି ଜାଗାରେ ବି ମୁଁ କବିତା ଲେଖିଲା ପରେ ମୁଁ ତାଙ୍କୁ ପଚାରେ, ଗୁରୁଜୀ ଟିକେ ଦେଖିଦେବେ ଟିକେ ଏଇଟା କ'ଣ ଭୁଲ ଅଛି କି? ଗୁରୁଜୀ ସେଇଟା ଦେଖନ୍ତି, ସେଇଠି କହନ୍ତି ଆଶୁତୋଷ ଆଉ କବିତା ଲେଖ, ଆହୁରି ଅନେକ କବିତା ଲେଖ। ଯେମିତି ପ୍ରଥମରୁ ଆମେ ଆଲୋଚନା କରୁଛେ ଯେ ଅନେକ କବିତା ଲେଖିଲେ ହିଁ ଆମେ କବିତାର କବିତାକୁ ମାଜି ପାରିବା, କବିତାକୁ ଯେମିତି କବିତା ଚିକ୍ ଚିକ୍ କରିବ, ଯେମିତି ମୁଁ କହୁଥିଲି କଥାଟା ସେମିତି ସେ ମୋତେ କହନ୍ତି ଆହୁରି କବିତା ଲେଖ। ତେଣୁ ମୁଁ ଜାଣେ ମୋ କବିତା ଠିକ୍ ଥାଉ ବା ଭୁଲ ଥାଉ, ସେଇଠି ଆହୁରି ଆମେ କେମିତି ଆମ କବିତାକୁ ଆମେ ମାଜି ପାରିବା, କେମିତି ଆମ କବିତାକୁ ଆହୁରି ଆମେ ସୁନ୍ଦର ଭାବରେ ଆମେ ରଚନା କରିପାରିବା।
1: ଏକଦମ ଠିକ୍ କହିଲେ, ଆମେ ଯେତେ ପଢ଼ିବା ଆମକୁ ସେତେ ଶବ୍ଦ ମିଳିବ ଏବଂ ଆମେ ସେତେ ସୁନ୍ଦର କବିତା ଲେଖିପାରିବା। ଆପଣଙ୍କର ମାର୍ଗଦର୍ଶନ କରୁଥିବା ସେଇ ଗୁରୁଙ୍କୁ ମଧ୍ୟ ଧନ୍ୟବାଦ, ତାଙ୍କ ପାଇଁ ବୋଧେ ଆମେ ଏତେ ସୁନ୍ଦର କବିଟିଏ ପାଇପାରିଛୁ ଆଜି ଏହି ମଞ୍ଚରେ। ତେବେ ଆଜି ଆକାଶବାଣୀକୁ ସାକ୍ଷାତକାର ପାଇଁ ଆସିବା ସମୟରେ ମନରେ କ'ଣ ଥିଲା?
0: ଆକାଶବାଣୀ ସହିତ ମୋର ପୂର୍ବରୁ ହିଁ ଭଲ ସମ୍ପର୍କ, ଆକାଶବାଣୀ ପୂର୍ବରୁ ମଧ୍ୟ ଜୀବବାଣୀ, ଏଇଠି ସମସ୍ତେ, ମୁଁ ଯେହେତୁ କବିତା ଆବୃତ୍ତି ପୂର୍ବରୁ ମଧ୍ୟ କରିଛି, ବହୁତ ସୁନ୍ଦର ଆକାଶବାଣୀ ବର୍ତ୍ତମାନ ସମସ୍ତଙ୍କର ଗୋଟେ ପଥ ପ୍ରଦର୍ଶକ ସାଜିଛି ଆକାଶବାଣୀ। ଆକାଶବାଣୀ ଘରେ ଘରେ ପୁରେ ପୁରେ ବର୍ତ୍ତମାନ ମଧ୍ୟ ସମସ୍ତେ ଶୁଣୁଛନ୍ତି ଆକାଶବାଣୀକୁ। ପ୍ରତିଦିନ ଆକାଶବାଣୀ ଶୁଣେ, କାରଣ ପ୍ରତିଦିନ ସମସ୍ତ ଉପସ୍ଥାପକ ଉପସ୍ଥାପିକାମାନଙ୍କର ଏତେ ସୁନ୍ଦର ଉପସ୍ଥାପନା, ଏତେ ସୁନ୍ଦର ସେଇଠି କବିତା ଶୁଣିବାକୁ ମିଳେ। ଯୁବବାଣୀ ମୁଖ୍ୟତଃ କାର୍ଯ୍ୟକ୍ରମ, ଯୁବବାଣୀ ଗୁଞ୍ଜନ, ଏମିତି ଅନେକ କାର୍ଯ୍ୟକ୍ରମ ଆକାଶବାଣୀରେ ମୁଁ ପ୍ରତିଦିନ ଯେବେ ଯେବେ ବି ତା'ର ପ୍ରକାଶିତ ହୁଏ, ଯେବେ ଯେବେ ବି ପ୍ରସାରଣ ହୁଏ, ମୁଁ ତାକୁ ଶୁଣେ।
1: ତେବେ ଆପଣ ଆମର ନିୟମିତ ଶ୍ରୋତା କହିଲେ ବୋଧେ ଭୁଲ ହେବ ନାହିଁ, ବହୁତ ବହୁତ ଧନ୍ୟବାଦ ଭାଇ। ଭବିଷ୍ୟତରେ ସାହିତ୍ୟକୁ ନେଇ କ'ଣ ସ୍ୱପ୍ନ ଦେଖିଛନ୍ତି?
0: ଚାଲିଛି ସାହିତ୍ୟ କ୍ଷେତ୍ରରେ ଏମିତି ବର୍ତ୍ତମାନ କବିତା ସର୍ଜନା ଚାଲିଛି, ସାଧନା ହିଁ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ, ସାଧନା ହିଁ ମୁଁ ଏମିତି ଜାରି ରଖିବି। ଯେଉଁ ସାଧନା ମୋତେ କେଉଁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ତ ମୁଁ କହିପାରିବିନି, କିନ୍ତୁ ସାଧନା

0: ସାହିତ୍ୟ କ୍ଷେତ୍ରରେ ଏମିତି ଜାରି ରହିବ।
1: ତେବେ ସାକ୍ଷାତକାରର ଶେଷ ପର୍ଯ୍ୟାୟରେ ଆପଣଙ୍କର ଆଉ ଗୋଟିଏ କବିତା ଶୁଣିବା ପାଇଁ ଚାହିଁବୁ ଭାଇ?
0: ମୋର କବିତାର ଶୀର୍ଷକ ଦାଦନ ଦୁଃଖ। ଏଇ କବିତା ମୁଁ ପ୍ରତ୍ୟକ୍ଷଦର୍ଶୀ କବିତା, କାରଣ ମୁଁ ଯେତେବେଳେ କଟକ ଯାଇଥିଲି, କଟକରେ ଏମିତି ଗୋଟେ କିଛି ଜିନିଷ ଦେଖିଥିଲି ଯେଉଁ ଜିନିଷ କି ମୋତେ ଦୋହଲେଇ ଦେଇଥିଲା। କାରଣ ଆମ ଓଡ଼ିଶାରେ ଆପଣ ଜାଣିଛନ୍ତି, ଏଇଠି ଅନେକ ବ୍ୟକ୍ତି ଯେଉଁମାନେ କି ଚାକିରି ଅଭାବରୁ ଦାଦନକୁ ମୁଖ୍ୟ ରାସ୍ତା ଭାବରେ ବାଛି ନେଇଛନ୍ତି। ତ ଏମିତି ଜଣେ କଟକରେ ଆମେ ଟ୍ରେନ୍ରେ ଆମେ ଯାଉଥିଲୁ, ଆଉ ଏଇ ଜିନିଷଟା ଆମେ ଦେଖିଥିଲୁ ଯେ ଜଣେ ତା'ର ଏମିତି ବାସ୍ କଥାବାର୍ତ୍ତା ଭିତରେ ଟ୍ରେନ୍ରେ ଆମେ ନାଟକ ପାଇଁ ଯାଉଥିଲୁ। ସେଠି ସେ ଜଣେ ଆମ ଅଞ୍ଚଳର ହିଁ ଜଣେ ବୃଦ୍ଧା ଜଣେ ସେଇ ଜିନିଷଟା କହୁଥିଲେ, ତ ତାକୁ ନେଇକି ମୋର କବିତା ଦାଦନ ଦୁଃଖ। ଫୁଲମତୀର ପୁଅ ଯାଇଛି ଯେ ଯାଇଛି, ଫୁଲମତୀର ପୁଅ ଯାଇଛି ଯେ ଯାଇଛି ସହରକୁ ଦାଦନ ଖଟି, କିନ୍ତୁ ଆସିବାର ନାଁ ଧରିନି, ନିଲାମ ହୋଇଯାଇଛି ମା ଓଠର ଚୁନାଏ ହସ, ଲିଭିଯାଇଛି ପାଟିର ଦ୍ୱିପଦ କଥା। ବାପ ଧର୍ମୁ ପେଟକୁ ମୁଠାଏ ଦାନା ପାଇ ଧରିଥିଲା ଦା ଲଙ୍ଗଳ ଭାର, ବାପ ଧର୍ମୁ ପେଟକୁ ମୁଠାଏ ଦାନା ପାଇଁ ଧରିଥିଲା ଦା ଲଙ୍ଗଳ ଭାର, ଶେଷରେ ଧର୍ମ ତା ବି ସହିଲାନି ଯେ ବୁଢ଼ାକୁ ଟାଣି ନେଲା ରୋଗମସିଣାକୁ ମୃତ୍ୟୁ ସହ କସରତ କରିବାକୁ। ଏ ଅଭାଗା ପୁଅ ବା କ'ଣ କରିପାରିବ, ଏ ଅଭାଗା ପୁଅ ବା କ'ଣ କରିପାରିବ, ହଳ ଲଙ୍ଗଳକୁ ସାଥୀ କଲାରୁ ଉପରୁ ଗ୍ରୀଷ୍ମ ପ୍ରକୋପରେ ମାଟି ଫାଟି ଆଁ କଲା, ବର୍ଷାର ତ ଦେଖାଇ ନାହିଁ, ଆଖି ବୁଜିବା ମାତ୍ରେ ଦିଶେ ଖାଲି ଦାଦନର ସ୍ୱପ୍ନ, ନିରବର ଧ୍ୱଜା ଉଡ଼ି ବାଟ ବାଛି ନିଏ ଦାଦନର। ହେଲେ ଗରିବୀର ସ୍ୱପ୍ନ ସ୍ୱପ୍ନ ହୋଇ ରହିଯାଇଛି ମୃତ୍ୟୁର ନିଅଣ ଅନ୍ଧାର ସୀମାରେ, ହେଲେ ଗରିବୀର ସ୍ୱପ୍ନ ସ୍ୱପ୍ନ ହୋଇ ରହିଯାଇଛି ମୃତ୍ୟୁର ନିଅଣ ଅନ୍ଧାର ସୀମାରେ, ସମ୍ପର୍କର ସୂତାକ୍ଷ ଭିଜିଯାଇଛି ରକ୍ତ ଛିଟାରେ, ଅଧୀର ରକ୍ତବିନ୍ଦୁ ଯେତେ ଥିପି ଚାଲିଛି ଖର ପ୍ରତି ବୁଣି ଚାଲିଛି ସେତେ ଦୁଃଖର ବିହନ, କାରଣ ସବୁଦିନ ପାଇଁ ଶୋଇଯାଇଛି ପୁଅ ଗହନ ନିଦରେ ମେସିନ୍ର ଚକ ତଳେ, ନିରବ ହୋଇ ରହିଯାଇଛି ଗାଁ ଲିଭିଯାଇଛି ଗରିବୀର ସୁଖ, ନିରବ ହୋଇ ରହିଯାଇଛି ଗାଁ ଲିଭିଯାଇଛି ଗରିବୀର ସୁଖ।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆଜି ଆପଣ ଆସିଲେ, ଆପଣଙ୍କର ସୁନ୍ଦର କବିତା ସବୁ ଆବୃତ୍ତି କଲେ,
0: ଧନ୍ୟବାଦ।
1: ଆପଣ ସାହିତ୍ୟ ଜଗତର ଗୋଟିଏ ଉଜ୍ଜଳ ତାରକା ସାଜନ୍ତୁ, ଏହା ହିଁ ଆମର ଈଶ୍ୱରଙ୍କ ଠାରେ ପ୍ରାର୍ଥନା।
0: ଧନ୍ୟବାଦ,
1: ସୁଯୋଗ ମିଳିଲେ ଆଗକୁ ନିଶ୍ଚୟ କଥାବାର୍ତ୍ତା ହେବା ପାଇଁ ଚାହିଁବୁ।
0: ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।
1: ସେ ଆଖି ମୁଦି ଦେଖେ ଅନେକ ସ୍ୱପ୍ନ, ଏକ ଅକ୍ଷରେ ଆଲୋକ ଅନ୍ୟଟିରେ ଜୀବନ, ସେ ରଚିଥାଏ ନୂଆ ଜଗତ, ଏକ ଶବ୍ଦରେ କଳ୍ପନା ଅନ୍ୟଟିରେ ବାସ୍ତବ ସତ୍ୟ, ଶବ୍ଦର ମାୟା ଜାଲି ସେ ଶବ୍ଦ ଜାଦୁକର, ତା ନିରବତାରେ ବେଦନା ଚିତ୍କାରରେ ବିଦ୍ରୋହର ସ୍ୱର। ଯୁବବନ୍ଧୁ, ଗୋଟିଏ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ସୁସ୍ଥ ସାହିତ୍ୟର ଆବଶ୍ୟକତା ଯେତିକି, ସୁସ୍ଥ ସାହିତ୍ୟ ନିର୍ମାଣ ପାଇଁ ସାହିତ୍ୟ ସ୍ରଷ୍ଟାଙ୍କ ମଧ୍ୟ ଆବଶ୍ୟକତା ସେତିକି। ଯୁବବନ୍ଧୁ, ଆଶା କରୁଛୁ ଆଜିର ଅତିଥି ଯୁବକବି ଆଶୁତୋଷ ପୁରୋହିତ ଭାଇଙ୍କର କବିତା ଯାତ୍ରା ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଦେବ।

ତେବେ ଯୁବବନ୍ଧୁ, ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା। ହେଲେ ଆଜିର କାର୍ଯ୍ୟକ୍ରମ ତଥା ଆଶୁତୋଷ ପୁରୋହିତ ଭାଇଙ୍କ ସହ ସାକ୍ଷାତକାର କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ, ଟିପି ରଖନ୍ତୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ସିଧାସଳଖ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ସାହିତ୍ୟାୟନର ସନ୍ଧ୍ୟାରେ ଉପସ୍ଥାପନାରେ ମୁଁ ଥିଲି ରଚିତା ମେହେର। ପୁଣି ଥରେ ଭେଟ ହେବା ଆଉ ଏକ ସାହିତ୍ୟାୟନ ସନ୍ଧ୍ୟାରେ ଆଉ ଜଣେ ଯୁବ ପ୍ରତିଭା ଏବଂ ତାଙ୍କର ସୃଷ୍ଟି ସହିତ। ତେବେ ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି, ନମସ୍କାର।

ଏବେ ଆସନ୍ତୁ ଜାଣିବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିପାରିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ। ସକାଳ 6:30 ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। 6:35 ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା ଯୋଗେଶ୍ୱର ଶିବ ଓ ଶ୍ରାବଣ ମହାତ୍ମ୍ୟ। ଆଲୋଚକ ଲିଙ୍ଗରାଜ ମିଶ୍ର। ଚାଷର କଥା ସକାଳେ 7:40। 7:45 ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଓଡ଼ିଆ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଶୁଣିପାରିବେ ସକାଳ 8:30। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଓଡ଼ିଆ କଥାଚିତ୍ର ଶୁଣିପାରିବେ 9:30। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା। ଦିନ 12:00 ରହିଛି ସୁଗମ ସଙ୍ଗୀତ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଶୁଣିପାରିବେ ଦିନ 12:30। 1:10 ଶୁଣିବେ ଚାଷର କଥା। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 5:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ଶୁଣିବେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଅପରାହ୍ନ 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଦଶକାଠିଏ ଗୀତ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15। ସ୍ପର୍ଶ ସ୍କାନ୍ ରାତି 8:30। ସ୍ପଟଲାଇଟ୍ ରାତି 9:15। ମନିଟକ୍ ଏବଂ ମନ୍ଥନ ରାତି 9:30। ରାତି 10:00 ଶୁଣିବେ ସଂସଦରେ ପ୍ରଶ୍ନକାଳୀନ ଅଧିବେଶନର ରେକର୍ଡିଂ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସିତାର ବାଦନ। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: କଠିନ ଅଧ୍ୟବସାୟ, ନିଷ୍ଠା ଓ ପରିଶ୍ରମର ମନୋଭାବ ରହିବା ଉଚିତ। ଏହି ଅବସରରେ ଆଜି ରହିଛି ଆଲୋଚନା ଯୁବପିଢ଼ି ପରିବର୍ତ୍ତନର ସ୍ୱର। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଅଧ୍ୟାପକ ଡକ୍ଟର ଦିଗମ୍ବର ଗିରି।
1: ଯୁବପିଢ଼ି ହେଉଛି ଜାତିର ସ୍ୱପ୍ନ, ସାହସ ଓ ସମ୍ଭାବନାର ଜୀବନ୍ତ ପ୍ରତୀକ। ଯେଉଁଠାରେ ଅନୁଭବ ଅତୀତର ଆଲୋକ, ସେଠାରେ ଯୁବଶକ୍ତି ଭବିଷ୍ୟତର ଉଦୟମାନ ସୂର୍ଯ୍ୟଟିଏ। ଏ ଦେଶର ସାମାଜିକ, ଆର୍ଥିକ, ବୌଦ୍ଧିକ ଓ ସାଂସ୍କୃତିକ ବିକାଶରେ ଯୁବପିଢ଼ିର ଭୂମିକା ଅପରିସୀମ। ଯୁବପିଢ଼ି ହେଉଛି ପରିବର୍ତ୍ତନର ବାହକ। ପୁରୁଣା ଚିନ୍ତାଧାରାକୁ ପ୍ରଶ୍ନ କରିବା, ନୂଆ ଧାରଣକୁ ସ୍ୱୀକାର କରିବା ଏବଂ ସମାଜରେ ନୂଆ ପଥ ନିର୍ମାଣ କରିବାର ସାହସ ଯୁବ ମନରେ ଅଧିକ ଥାଏ। ଯୁବପିଢ଼ି ଦେଶ ଗଠନର ମୂଳ ଆଧାର। ଦେଶର ଉନ୍ନତି ଯୁବକମାନଙ୍କର ସକ୍ରିୟ ଅଂଶଗ୍ରହଣରେ ନିର୍ଭର କରେ। ଶିକ୍ଷା, ନବ ଉନ୍ମେଷ, ଉଦ୍ୟମିତା ଓ ସାମାଜିକ ସେବା ମାଧ୍ୟମରେ ଯୁବଶକ୍ତି ଦେଶକୁ ଆଗେଇ ନେଇଯାଇ ପାରିବେ। ପରିବର୍ତ୍ତନ କହିଲେ ଆମେ ବୁଝୁ କୌଣସି ବସ୍ତୁ, ଚିନ୍ତା, ଅବସ୍ଥା କିମ୍ବା ଜୀବନ ଆଧାର ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତର। ସରଳ ଭାଷାରେ ଯାହା ଥିଲା ସେହି ଭାବରେ ନ ରହି ନୂଆ ଚେତନା, ନୂଆ ଦିଗକୁ ଯିବା ହେଉଛି ପରିବର୍ତ୍ତନ। ଏ ପରିବର୍ତ୍ତନକୁ ମଧ୍ୟ କୁହାଯାଇପାରେ ଚିନ୍ତାର ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ, ପ୍ରଯୁକ୍ତିଗତ ପରିବର୍ତ୍ତନ, ବ୍ୟକ୍ତିଗତ ପରିବର୍ତ୍ତନ, ପିଢ଼ିଗତ ପରିବର୍ତ୍ତନ ଇତ୍ୟାଦି। ପରିବର୍ତ୍ତନର ଧାରାରେ ଯଦି ଆମେ ନେବା, ସମୟ ଏକ ନିରବଚ୍ଛିନ୍ନ ଗତିଶୀଳ ଠିକ୍ ନଦୀ ପରି, ତାହା କେବେ ପଛକୁ ଫେରେ ନାହିଁ। ପ୍ରତ୍ୟେକ ଯୁଗ ନିଜର ଏକ ନୂଆ ପିଢ଼ିକୁ ସ୍ୱାଗତ କରେ। ଆଜିର ଯୁବପିଢ଼ି ମଧ୍ୟ ପରିବର୍ତ୍ତନଶୀଳ ସମୟର ସଜୀବ ପ୍ରତିଛବି କୁହାଯାଇପାରିବ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ଜୀବନର ପ୍ରମୁଖ ଅଂଶ ହୋଇଛି। ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିର ଶିକ୍ଷା, ଚାକିରି, ଯୋଗାଯୋଗ, ସୃଜନଶୀଳତାର ନୂଆ ନୂଆ ଦ୍ୱାର ଖୋଲିଛି। ଆଜି ଛୋଟ ଗାଁରୁ ଆରମ୍ଭ କରି ବିଶ୍ୱର ଜ୍ଞାନ ଭଣ୍ଡାର ସହିତ ଯୁବପିଢ଼ିଙ୍କ ସମ୍ପର୍କ ଦୃଢ଼ ହୋଇଛି। ପରିବର୍ତ୍ତିତ ସମୟ ସୁଯୋଗ ସହିତ ଆସେ ଏକ ଦାୟିତ୍ୱ ବା କର୍ତ୍ତବ୍ୟବୋଧ। ବିଭିନ୍ନ ସମୟରେ ସ୍ୱତନ୍ତ୍ର ବିଚାର ଶକ୍ତିକୁ ବଞ୍ଚାଇ ରଖିବା ସହିତ ବାସ୍ତବ ମାନବୀୟ ସମ୍ପର୍କକୁ ମଜବୁତ କରିବା ଯୁବପିଢ଼ି ପାଇଁ ଏକ ବଡ଼ ଆହ୍ୱାନ କୁହାଯାଇପାରିବ। ଶିକ୍ଷା କେବଳ ଚାକିରି ନୁହେଁ, ବରଂ ନିଜର ପରିଚୟ ଓ ସମ୍ଭାବନାର ଅର୍ଥର ଅନ୍ୱେଷଣ। ଆଜି ଷ୍ଟାର୍ଟଅପ୍, ନବସୃଜନ, ଗବେଷଣା, କ୍ରୀଡ଼ା, କଳା, ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମ ଆଦି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ି ନୂଆ ନୂଆ ପଥ ଖୋଜୁଛନ୍ତି। ଏହା ଏକ ଆଶାଜନକ ପରିବର୍ତ୍ତନ। ବେଳେବେଳେ ପ୍ରତିଯୋଗିତାର ଚାପ, ଦକ୍ଷତାର ଅଭାବ, ଡିଜିଟାଲ ବିଭାଜନ ଏବଂ ମୂଲ୍ୟବୋଧର ସଙ୍କଟ ଭଳି ପ୍ରଶ୍ନଗୁଡ଼ିକ ଅଣଦେଖା କରି ହେବ ନାହିଁ। ତେଣୁ ଯୁବପିଢ଼ିକୁ ସୁଯୋଗ, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ଓ ସୃଜନଶୀଳ ପରିବେଶ ପ୍ରତି ଚିନ୍ତା କରିବାର ସମୟ ଆସିଛି। ପରିବର୍ତ୍ତନ ହିଁ ଜୀବନର ଗତି। ପରିବର୍ତ୍ତନ ଯେତେବେଳେ ସାର୍ଥକ ହୁଏ, ଏହା ମଣିଷକୁ ଅଧିକ ମାନବୀୟ କରେ। ଯୁବପିଢ଼ି ପରିବର୍ତ୍ତନର ସବୁଠାରୁ ସଜଳ ଶକ୍ତି। ପରିବର୍ତ୍ତନ କେବଳ ଗତି ପ୍ରଗତି ଭିତରେ ସୀମିତ ନୁହେଁ, ପରନ୍ତୁ ପରିବର୍ତ୍ତନର ଦିଗ ମଧ୍ୟ ବୁଝିବାକୁ ହେବ। ପ୍ରଗତି ଆମକୁ ନେଇଯାଏ, କିନ୍ତୁ ଦିଗ ନିର୍ଣ୍ଣୟ କରେ ଆମେ କେଉଁଠି ପହଞ୍ଚିବୁ। ପ୍ରଯୁକ୍ତିକୁ ହାତରେ ରଖନ୍ତୁ, ବିବେକକୁ ହୃଦୟରେ, ସ୍ୱପ୍ନକୁ ଆଖିରେ ରଖନ୍ତୁ। ସେହି ସ୍ୱପ୍ନକୁ ସମାଜର ମଙ୍ଗଳ ସହ ଯୋଡ଼ନ୍ତୁ, କାରଣ ଇତିହାସ କେବଳ ସମୟ ଲେଖେ ନାହିଁ, ସଚେତନ ଯୁବ ହାତ ହିଁ ଇତିହାସର ନୂଆ ପୃଷ୍ଠା ଲେଖେ। ପରିବର୍ତ୍ତିତ ସମୟ ଧାରାରେ ଆଜି ଯୁବଗୋଷ୍ଠୀ ମାନଙ୍କ ପାଇଁ ଚିନ୍ତା ଏବଂ ଚେତନାର ସମୟ ଆସିଛି। ବେଳେବେଳେ ଆମେ ଆମର ଶିକ୍ଷା ଦୀକ୍ଷା କ୍ଷେତ୍ରରେ ଅଗ୍ରସର ହଉ ଏବଂ ସଫଳତା ମଧ୍ୟ ପାଉ, କିନ୍ତୁ ହୁଏତ ବେଳେବେଳେ ଆମେ ବୃତ୍ତି ବା କର୍ମ ସଂସ୍ଥାନ ବା ଚାକିରି ଟିକେ ପାଇନଥାଉ, ଫଳରେ ମନ ଭିତରେ ଅନେକ ପ୍ରକାର ଦୁଃଖ ଆସେ, ପରିବାର ମାନଙ୍କର ଆଶା ପୂରଣ ହେଇପାରେ ନାହିଁ। ଏହି କ୍ଷେତ୍ରରେ ଆଜିର ପରିବର୍ତ୍ତିତ ସମୟ ଧାରାରେ ଜଣେ ଯୁବକ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଏବଂ ସହାୟତା ମାନ ଆସିଛି। ସେ କ୍ଷେତ୍ରରେ ଯଦି ଯୁବଗୋଷ୍ଠୀ ଚାହିଁବେ, ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେମିତିକି ଛୋଟ ଛୋଟ ଉଦ୍ୟୋଗରୁ ବଡ ବଡ ଉଦ୍ୟୋଗ କରିପାରିବେ ଏବଂ ନିଜେ ଯେମିତି ଚାକିରି ଅନ୍ୱେଷଣ ସେମାନେ କରୁଥିଲେ, ସେ କ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସେମାନେ କିଛି ଆତ୍ମନିର୍ଭରଶୀଳ ହେବାର ରାସ୍ତା ଦେଖେଇ ପାରିବେ ବା ତାଙ୍କ ପାଇଁ ମଧ୍ୟ ଗୋଟେ ଚାକିରି ସୃଷ୍ଟି କରିପାରିବେ। ମୁଁ ମଧ୍ୟ କହିବା ପାଇଁ ଚାହିଁବି, ଯେମିତିକି ଆମର ଯୁବଗୋଷ୍ଠୀ ଆଜିକାଲି ଆତ୍ମବିଶ୍ୱାସ ସହିତ ଯଦି କାର୍ଯ୍ୟ କରିବେ, ତାହେଲେ ସେମାନେ ଛୋଟ ଛୋଟ କାର୍ଯ୍ୟରୁ ଯୋଉ ଅନୁଭୂତି ଆସିବ, ଯୋଉ ପ୍ରକାର ତାଙ୍କର ଜ୍ଞାନ ଉଦୟ ହେବ, ସେଇଥିରୁ ମଧ୍ୟ ସେମାନେ ବଡ ବଡ କାମରେ ଦୃଢ ସଂକଳ୍ପ ହୋଇ ନିରନ୍ତର ପ୍ରଚେଷ୍ଟା କଲେ ମଧ୍ୟ ଆତ୍ମନିର୍ଭରଶୀଳ ହେଇପାରିବେ। ଏହା ଛଡା ଆମର ବିଭିନ୍ନ କ୍ଷେତ୍ରରେ ଆଜିକାଲି ଯୋଉ ପ୍ରକାର କର୍ମ ବା ଆମର ରୋଜଗାର ପାଇଁ ଆମକୁ ଧରନ୍ତୁ, ଯେମିତିକି ଆମର ବିଭିନ୍ନ ଗାଁ ଗହଳି ମାନଙ୍କରେ ବା ସହର ମାନଙ୍କରେ କମ୍ପ୍ୟୁଟର ବା ଗ୍ରାମାଞ୍ଚଳରେ କୃଷି ହସ୍ତ

ଶିଳ୍ପ, ଇଲେକ୍ଟ୍ରୋନିକ୍ସ କାମ, ଡିଜିଟାଲ ସେବା, ଯୋଗାଯୋଗ ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଆମର ଦକ୍ଷତା ବୃଦ୍ଧି କରାଯାଇପାରିବ ବା ସ୍କିଲକୁ ଡେଭଲପମେଣ୍ଟ କରାଯାଇପାରିବ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଆମ ମନ ଭିତରେ ଗୋଟେ ପ୍ରକାର ବା ଯୁବଗୋଷ୍ଠୀ ଭିତରେ ଗୋଟେ ପ୍ରକାର ପ୍ରେରଣା ସୃଷ୍ଟି ହେଇପାରିବ ଏବଂ ଏହାଦ୍ୱାରା ଯୁବଗୋଷ୍ଠୀ କିଛି ସଫଳ ହୋଇପାରିବେ। ବର୍ତ୍ତମାନ ଦେଖାଯାଉଛି ଯେ ଆମର ଜ୍ଞାନ, ବିଜ୍ଞାନ ଏବଂ ଆମର ଯୋଉ ସାଂସ୍କୃତିକ ପରମ୍ପରା ବା ଐତିହ୍ୟ, ଏଇଥିରେ ମଧ୍ୟ ବିଜ୍ଞାନ ସହିତ ଆମ ଯୁବଗୋଷ୍ଠୀ ମାନଙ୍କର ନବସୃଜନର ଯୋଉ ପ୍ରକାର ଚେତନା, ଯଦି ଆମେ ତାକୁ ଠିକ ରାସ୍ତାରେ ବିନିଯୋଗ କରିବା, ନିଶ୍ଚିତ ଭାବରେ ଯୁବଶକ୍ତିର ଜ୍ଞାନ, ଦକ୍ଷତା ପରିବାର ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମମାନେ ଗୋଟେ ସଫଳତାର ଶୀର୍ଷକୁ ଯାଇପାରିବା। ତେଣୁ ଆଜିର ଏଇ ବିଚାରଧାରା ଭିତରେ ଆସନ୍ତୁ ସମସ୍ତେ ଏହିଭଳି ଏକ ମହାନ ଭାବଧାରା ସହିତ ସମସ୍ତେ ନିଜ ଭିତରେ ଗୋଟେ ଆତ୍ମବିଶ୍ୱାସ ଏବଂ ଛୋଟରୁ ଗୋଟେ ବଡ ପରିକଳ୍ପନା ଏବଂ ସେ ଦିଗରେ ନିରନ୍ତର ପ୍ରୟାସ କଲେ ନିଶ୍ଚିତ ଭାବରେ ଗୋଟେ ପରିବର୍ତ୍ତନର ବା ଗୋଟେ ଇପ୍ସିତ ଗୋଟେ ସୁନ୍ଦର ସମୟକୁ ଆମେ ନିଶ୍ଚିତ ଭେଟିପାରିବା ଏବଂ ତାହା ଦିନେ ସଫଳ ହେବ।

ଶୁଣୁଥିଲେ ଆଲୋଚନା ଯୁବପିଢ଼ି ପରିବର୍ତ୍ତନର ସ୍ୱର। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଧ୍ୟାପକ ଡକ୍ଟର ଦିଗମ୍ବର ଗିରି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବଡ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ କରନ୍ତୁ PM ସୂର୍ଯ୍ୟଘର.gov.in।
6: ଦୁନିଆ ବର୍ଷା ବନ୍ୟା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍। ଲୋକଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କ ନୈତିକ କର୍ତ୍ତବ୍ୟ କହିଲେ ମୁଖ୍ୟମନ୍ତ୍ରୀ। 1326 ଜଣ ପ୍ରାର୍ଥୀଙ୍କୁ ପ୍ରଦାନ କଲେ ନିଯୁକ୍ତିପତ୍ର। ରାଜ୍ୟର ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ 3 ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 1,829 କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି। ଦେୟ ଏବଂ ସମାଧାନ ବ୍ୟବସ୍ଥା ଆଇନ 2007, ଆୟକର ଆଇନ 2025 ଏବଂ ଅର୍ଥ ଆଇନ 2026ରେ ସଂଶୋଧନ କରିବା ହେଉଛି ଏହି ବିଲ୍ର ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତର ବିନିର୍ମାଣ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା, ଅଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିନିର୍ମାଣ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏତଦ୍ବ୍ୟତୀତ ଦେଶର ଆର୍ଥିକ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଭାରତର ନିର୍ଦ୍ଦିଷ୍ଟ ଡାଟା କେନ୍ଦ୍ରରୁ ଡାଟା ସେବା ଉପଲବ୍ଧ କରୁଥିବା ବିଦେଶୀ କମ୍ପାନୀଗୁଡ଼ିକୁ ଟିକସ ରିହାତି ମଧ୍ୟ ଏହି ବିଲ୍ ମାଧ୍ୟମରେ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାଧାରଣ ଲୋକଟି ନିଜର ସମସ୍ୟା ନେଇ ଆସିଲେ ସମ୍ମାନର ସହ ତାଙ୍କ କଥା ଶୁଣି ସମାଧାନ ପାଇଁ ଉଦ୍ୟମ କରିବାକୁ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ ନିଯୁକ୍ତି ମେଳାରେ ଶ୍ରୀ ମାଝି 9ଟି ବିଭାଗରେ 1326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପାଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନରେ ମପାଯାଇଥାଏ। ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା। ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କର ନୈତିକ କର୍ତ୍ତବ୍ୟ। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗତ 2024 ଜୁନ୍ ମାସରୁ ଆଜି ସୁଦ୍ଧା 45,408 ଜଣଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ଗତ 2

0: ବର୍ଷ ମଧ୍ୟରେ ପ୍ରାୟ 21 ଲକ୍ଷ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 20 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ରାଜ୍ୟର ଯୁବବର୍ଗଙ୍କର ପ୍ରତିଭାର ସଠିକ୍ ଉପଯୋଗ କରିବା ଉପରେ ଆମେ ସବୁବେଳେ ଇଏ ପ୍ରାଧାନ୍ୟ ଦେଇ ଆସୁଅଛୁ। ବିଶେଷ କରିକି ଏଥିରେ ଆମେ ସରକାରୀ ନିଯୁକ୍ତି ସହିତ ମଧ୍ୟ ବେସରକାରୀ ସ୍ତରରେ ଏବଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟାପକ ଭାବରେ ନିଯୁକ୍ତି ଦେବାର ପ୍ରୋସେସ ଭିତରେ ଆମେ ଅଛନ୍ତି। ଓ ଆଜି ଓଡ଼ିଶାକୁ 21 ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆମ ପାଖକୁ ଆସିଛି ଏବଂ ସେଥିରେ 20 ଲକ୍ଷ ସମୁଦାୟ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନାକୁ ଆଜି ଆମେ ସାକାର କରିବା ପାଇଁ ଯାଉଛୁ।
0: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କରାଯାଇଛି। ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ପନ୍ନଙ୍କୁ ବିଭାଗର ଶାସନ ସଚିବ 2023-24 ଆର୍ଥିକ ବର୍ଷ ପାଇଁ 2,88,37,913 ଟଙ୍କା ଲାଭାଂଶ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର 30 ଜିଲ୍ଲାର 68 ଗୋଦାମ ରହିଛି। ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଭାବେ ଲାଭାନ୍ୱିତ ହୋଇଛି। ଏହାର ଦୁଇ ଅଂଶୀଦାର ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମକୁ ନିୟମିତ ଭାବେ ଲାଭାଂଶ ପ୍ରଦାନ କରୁଛି। ରାଜ୍ୟର କୌଣସି ବି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ନ ହେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂହଦେଓ କହିଛନ୍ତି, ବର୍ତ୍ତମାନ ପାଇଁ ଚାଷୀଙ୍କ ନିମନ୍ତେ ଏଗ୍ରିଷ୍ଟାକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ଜାରି ରହିଛି। ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀମାନେ ନିକଟସ୍ଥ ପ୍ୟାକ୍ସ, କମନ୍ ସର୍ଭିସ୍ ସେଣ୍ଟର ଓ ସହାୟକ ମୋଡ୍ରେ ପଞ୍ଜୀକରଣ କରିପାରିବେ। ପ୍ରାୟ 6 ଲକ୍ଷ ଚାଷୀ ଏଗ୍ରିଷ୍ଟାକ୍ ଅଧୀନରେ ନିଜକୁ ପଞ୍ଜୀକୃତ କରିସାରିଛନ୍ତି। ରବି ଋତୁରେ ଆଜି ସୁଦ୍ଧା 3,63,149 ଜଣ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍ପୁଟ୍ ସହାୟତା ବାବଦରେ 4,884 କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ 3 ବର୍ଷରେ ଓଡ଼ିଶାକୁ 1,829,56,00,000 ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ବୋଲି ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ସୂଚନା ଦେଇଛନ୍ତି। ଫସଲ ପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ 3 ବର୍ଷରେ ରାଜ୍ୟକୁ 162 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ 433 ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି। ରାଜ୍ୟରେ ଚଳାଚଳ କରୁଥିବା ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନଥିବା ପ୍ରସଙ୍ଗରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟତ କରୁଥିବା ଯାନବାହନର ବୈଧ ବୀମା, ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର ଆଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ ସେଗୁଡ଼ିକର ବିରୁଦ୍ଧରେ ତୁରନ୍ତ ଇ ଚାଲାଣ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲାରେ ଆସନ୍ତା ସ୍ୱାଧୀନତା ଦିବସରେ ବନ୍ଦେ ମାତରମ୍ ଗାନ କରାଯିବ। ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ପତାକା ଉତ୍ତୋଳନ ବେଳେ ବନ୍ଦେ ମାତରମ୍ ଗାନ କରାଯିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ଦେଶପ୍ରେମ, ଜାତୀୟ ଏକତା, ଅଖଣ୍ଡତାର ବାର୍ତ୍ତା ନେଇ ବଜାର ପରିକ୍ରମା କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ବଲାଙ୍ଗୀରଠାରେ ଏହି ଅଭିଯାନକୁ ସଫଳ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ, ସଦର ମହକୁମା ଓ ପଞ୍ଚାୟତ ସ୍ତରରେ ବିଭିନ୍ନ ଶୋଭାଯାତ୍ରା, ଗଣଦୌଡ଼, ଚିତ୍ରାଙ୍କନ ପ୍ରଦର୍ଶନୀ ଆଦିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ଓଡ଼ିଶା କ୍ଷେତ୍ର ପକ୍ଷରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ନୀତିର ପ୍ରଚାର ପ୍ରସାର, ସଚେତନତା ସୃଷ୍ଟି ଆଦି ଉପରେ ଆଲୋଚନା ହୋଇଛି। ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରନାଥ କହିଛନ୍ତି, ପାରାଦୀପ ସାମୁଦ୍ରିକ କାର୍ଯ୍ୟକଳାପରେ ଦେଶର ଅନ୍ୟତମ ମୁଖ୍ୟ କେନ୍ଦ୍ର ଭାବେ ଉଭା ହେଉଛି। ଏହି ଅବସରରେ ସେ ଗଞ୍ଜାମ ଜିଲ୍ଲାର ବାହୁଦା ବନ୍ଦର ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ଜନସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ବିଭିନ୍ନ

0: ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ କୃମିନାଶକ ଦିବସର ରାଜ୍ୟସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ୟୁନିଟ୍ 1 ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବା ସହିତ ଏହାର ସଂକ୍ରମଣ ପ୍ରତିରୋଧ, ବ୍ୟକ୍ତିଗତ ସ୍ୱଚ୍ଛତା ଓ ପୋଷଣ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳନ ସହ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଏକଲବ୍ୟ ଆବାସିକ ବିଦ୍ୟାଳୟଠାରେ କୃମିନାଶକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଯୋଗଦେଇ କୃମି ସଂକ୍ରମଣ ଯୋଗୁଁ ଶିଶୁମାନଙ୍କଠାରେ ଦେଖାଦେଇଥିବା ରକ୍ତହୀନତା, ଓଜନ ହ୍ରାସ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିୟମିତ ଔଷଧ ଖାଇବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି। ନୟାଗଡ଼ ଏନ୍ଏସି ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ 3,678 ଜଣ ଶିଶୁ ଓ କିଶୋର କିଶୋରୀଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନଠାରୁ ପ୍ରାୟ 7.6 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଡକ୍ଟର ମହାନ୍ତି କହିଛନ୍ତି,
1: ଏହାର ଆଖପାଖ ଅଞ୍ଚଳରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଇଛି। ଏହାର ପ୍ରଭାବରେ ଅଗଷ୍ଟ 12 ତାରିଖ ପାଖାପାଖି ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ, ତା ସହିତ ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। 11 ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍। ଲୋକଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ସରକାରୀ କର୍ମଚାରୀଙ୍କ ନୈତିକ କର୍ତ୍ତବ୍ୟ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଗତ 3 ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 1,828 କୋଟି ଟଙ୍କାର ଆର୍ଥିକ ସହାୟତା ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ନୂଆ କାର ଜିତିବାର ମୌକା, ୱାଓ! ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
3: ରହିଯା ବୁଦ୍ଧୁ।
2: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି। ଓ,
3: ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ଜଙ୍ଗଲ ରାଜାର ସୁରକ୍ଷା ଓ ସଂରକ୍ଷଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଜୈବ ବିବିଧତା ଓ ପରିବେଶ ସନ୍ତୁଳନରେ ସିଂହଙ୍କ ଗୁରୁତ୍ୱ ଓ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। ଜଙ୍ଗଲରେ ସିଂହ ହେଉଛି ସବୁଠାରୁ ବଡ଼ ଶିକାରୀ, ଯାହାର କି ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରି ସେମାନେ ଜଙ୍ଗଲ ଏବଂ ତୃଣଭୋଜୀଯୁକ୍ତ ଭୂମିର ସୁରକ୍ଷା ତଥା ପୁନଃଚକ୍ରଣକୁ ସୁନିଶ୍ଚିତ କରିଥାନ୍ତି। ଜୈବ ବିବିଧତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସନ୍ତୁଳନ ରକ୍ଷା ଦ୍ୱାରା ବିଭିନ୍ନ ପ୍ରଜାତି ତଥା ସେମାନଙ୍କର ବାସସ୍ଥାନ ସୁରକ୍ଷିତ ରହିଥାଏ। 2013 ଅଗଷ୍ଟ 10 ତାରିଖରେ ପ୍ରଥମ ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ପରିବେଶ ସନ୍ତୁଳନରେ ସିଂହମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ସିଂହମାନଙ୍କ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ପରିବେଶଗତ ସମ୍ପର୍କ ରହିଛି। ସିଂହ ଭାରତର ଜାତୀୟ ପ୍ରତୀକର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଶକ୍ତିର ଚିହ୍ନ ଭାବେ ଗ୍ରହଣୀୟ ହୋଇଥାଏ। ଏହି ଚିହ୍ନ ବା ପ୍ରତୀକ ଭାରତୀୟ ମୁଦ୍ରା ଏବଂ ବିଭିନ୍ନ ସରକାରୀ ତଥ୍ୟାବଳୀରେ ଦେଖିବାକୁ ମିଳିଥାଏ। ଭାରତୀୟ ଐତିହ୍ୟରେ ସିଂହଙ୍କ ଗୁରୁତ୍ୱକୁ ଏହା ପ୍ରତିପାଦନ କରୁଛି। ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଆଫ୍ରିକାରେ ସିଂହମାନଙ୍କର

0: ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିଲେ ମଧ୍ୟ ଭାରତରେ ଏସୀୟ ସିଂହ ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ସମୟୋଚିତ ପଦକ୍ଷେପ ଏ କ୍ଷେତ୍ରରେ ବେଶ୍ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଦେଶବ୍ୟାପୀ ପ୍ରୋଜେକ୍ଟ ଲାୟନ୍ କାର୍ଯ୍ୟକାରୀ ହୋଇଛି। 2020 ଅଗଷ୍ଟ 15 ତାରିଖରେ ଘୋଷିତ ଏହି ଅଭିଯାନ ଦେଶରେ ଏସୀୟ ସିଂହଙ୍କ ଦୀର୍ଘକାଳୀନ ସଂରକ୍ଷଣ ଏବଂ ସୁରକ୍ଷିତ ଭବିଷ୍ୟତକୁ ସୁନିଶ୍ଚିତ କରିବା ନେଇ ଆରମ୍ଭ ହୋଇଥିଲା। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଏକ ସ୍ଥାୟୀ ପରିବେଶ ସୃଷ୍ଟି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ, ଫଳରେ ସିଂହମାନଙ୍କ ପରିବେଶ ଅଧିକ ବ୍ୟାପକ ହେବା ସହ ସୁରକ୍ଷା ଓ ସଂରକ୍ଷଣ ମଧ୍ୟ ସୁନିଶ୍ଚିତ ହୋଇପାରିବ। ବାସସ୍ଥାନର ଉନ୍ନତି, ରେଡିଓ କଲାରିଂ ଓ କ୍ୟାମେରା ଟ୍ରାପ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି ଜଙ୍ଗଲ ରାଜାର ତଦାରଖ ମଧ୍ୟ ପ୍ରୋଜେକ୍ଟ ଲାୟନ୍ର ଅନ୍ୟତମ ଉଦ୍ଦେଶ୍ୟ, ଫଳରେ ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ଉପୁଜୁଥିବା ସଂଘର୍ଷକୁ ନିୟନ୍ତ୍ରଣ କରାଯାଇପାରିବ। ଦେଶରେ ଏସୀୟ ସିଂହଙ୍କ ଆବାସସ୍ଥଳୀ ଭାବେ ମୁଖ୍ୟତଃ ଗୁଜରାଟର ଗିର୍ ଜଙ୍ଗଲ ଏବଂ ସୌରାଷ୍ଟ୍ର ଅଞ୍ଚଳକୁ ବୁଝାଇଥାଏ। 16ତମ ସିଂହ ଗଣନା ରିପୋର୍ଟ ଅନୁଯାୟୀ ଭାରତରେ ସିଂହ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2020 674ଟି ସିଂହ ଥିଲାବେଳେ ଗତବର୍ଷ ଗଣନା ଅନୁଯାୟୀ ଏହା 891 ହୋଇଛି। ଏ କ୍ଷେତ୍ରରେ 32% ବୃଦ୍ଧି ଘଟିଛି। ସେଥିମଧ୍ୟରେ 196ଟି ପୁରୁଷ, 330ଟି ମାଈ ଏବଂ 225ଟି ସିଂହ ଶାବକ ରହିଛନ୍ତି। 1990 6600 ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ସିଂହମାନଙ୍କ ଚଳପ୍ରଚଳ ସୀମିତ ରହିଥିଲା, ଏବେ ଏହା 35,000 ବର୍ଗ କିଲୋମିଟରକୁ ପରିବ୍ୟାପ୍ତ ହୋଇଛି। ଗୁଜରାଟର 11ଟି ଜିଲ୍ଲା ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି। ସିଂହମାନଙ୍କ ପାଇଁ ପ୍ରାକୃତିକ ବାସସ୍ଥଳୀର ବିକାଶ ସହ ଶିକାର ପାଇଁ ମଧ୍ୟ ଜନ୍ତୁଙ୍କର ବ୍ୟବସ୍ଥା କରାଯାଉଛି। ଏପରିକି 180 କୋଟି ଟଙ୍କା ବ୍ୟୟରେ ସରକାର ଇକୋ ଟୁରିଜିମ୍ ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ପଶୁ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏହାଦ୍ୱାରା ବିଭିନ୍ନ ମାରାତ୍ମକ ମହାମାରୀ ରୋଗରୁ ସିଂହମାନଙ୍କୁ ରକ୍ଷା କରାଯାଇପାରୁଛି। ସିଂହ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ସ୍ଥାନୀୟ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ପରିବର୍ତ୍ତିତ ସମୟ ସହ ସିଂହ ଗଭୀର ଜଙ୍ଗଲ ବ୍ୟତୀତ ନଦୀ ଅବବାହିକା, ନୂତନ ପ୍ରାକୃତିକ ଅଞ୍ଚଳ ତଥା ପତିତ ଜମି ଅଞ୍ଚଳରେ ଚଳପ୍ରଚଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟରେ ବାର୍ଦା ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରସ୍ତୁତ କରାଯାଉଛି। ସିଂହମାନଙ୍କ ପାଇଁ ଏକ ବିକଳ୍ପ ଆବାସସ୍ଥଳୀ ଭାବେ ଏହା କାର୍ଯ୍ୟକ୍ଷମ ହୋଇପାରିବ। ଗୁଜରାଟର ବନ ବିଭାଗ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ସିଂହମାନଙ୍କ ସଂଖ୍ୟା ଏବଂ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ବିଭାଗ ପକ୍ଷରୁ ସେମାନଙ୍କର ନିୟମିତ ଗଣନା କରାଯାଉଛି। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସିଂହମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସଂଗଠନ ସୃଷ୍ଟି ମାଧ୍ୟମରେ ପ୍ରୟାସ ଜାରି ରଖିଛି। ଜଙ୍ଗଲର ଖାଦ୍ୟ ଶୃଙ୍ଖଳାରେ ସିଂହର ସ୍ଥାନ ସର୍ବାଧୁ ଅଧିକ ରହିଛି। ଭାରତ ମାଟିରେ ସିଂହମାନଙ୍କର ଗର୍ଜନ ଆମର ସାଂସ୍କୃତିକ ଗୌରବ ଓ ଜୈବ ବିବିଧତାର ପ୍ରତୀକ। ଆସନ୍ତୁ ଆଗାମୀ ପିଢ଼ି ପାଇଁ ଜଙ୍ଗଲ ରାଜାକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଜାରି ରଖିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜଙ୍ଗଲ ରାଜାର ସୁରକ୍ଷା ଓ ସଂରକ୍ଷଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଯୁବପିଢ଼ି ନେତୃତ୍ୱ ନେବା ସହ ନିଜ ନିଜ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ସକ୍ରିୟ ଭୂମିକା ନେବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ରାଜ୍ୟର 9ଟି ବିଭାଗ ପାଇଁ ଯୋଗ୍ୟ ବିବେଚିତ 1,326 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଲୋକସଭାରେ ଗୃହୀତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ବିଭିନ୍ନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଯୋଗ୍ୟତା ଏବଂ ନିଯୁକ୍ତିକୁ ସୁନିଶ୍ଚିତ କରିବା ତଥା ପ୍ରଶାସନିକ କାର୍ଯ୍ୟଧାରାରେ କୁଶଳତା, ସ୍ୱାଧୀନତା ଓ ପାରଦର୍ଶିତା ବୃଦ୍ଧି ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ରାଜ୍ୟସଭାରେ ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ 2026 ପାରିତ ହୋଇଛି। ବୈଧ ବୀମା ନଥାଇ ଚଳାଚଳ କରୁଥିବା ଗାଡ଼ି ବିରୋଧରେ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଇ ଡିଟେକ୍ସନ୍ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପଞ୍ଜୀକରଣ ରଦ୍ଦ ସହ ଗାଡ଼ି ଜବତ କରିବାକୁ ପଦକ୍ଷେପ ନିଆଯିବ। ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଆଜି

ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ଖାଇବାକୁ ଦିଆଯାଇଛି। ରାଜ୍ୟରେ ଆଗାମୀ ଖରିଫ ଋତୁ ଧାନ ସଂଗ୍ରହ ଋତୁ 2026-27 ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କରାଯାଇଛି। ଦେଶର କ୍ରୀଡ଼ାବିତ୍ମାନଙ୍କ ଖେଳୁଆଡ଼ ମନୋଭାବ ଓ ପ୍ରଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ସରକାରଙ୍କ ମଧ୍ୟରେ ତିନି ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବାବୁ ପାଣିଗ୍ରାହୀ ଓ ସାଥୀ, କଥାଚିତ୍ର ଏଇ ଆମ ସଂସାର।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇକରି ନୂଆକରି ଚାକିରି ପାଇଥିବା ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଇବା ଖରିଫ ଧାନ ଘିନା ଋତୁ 2026-27 ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟାକେ ସହଜ ଆଉ ସ୍ୱଚ୍ଛ କରିବାର ଉଦ୍ଦେଶ୍ୟ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ଆଜି ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀମାନଙ୍କ ଲାଗି ଏଗ୍ରିଷ୍ଟେକ୍ ପଞ୍ଜିକରଣ ଏହାଦେ ବାଧ୍ୟତାମୂଳକ ନୁହେଁ, କେନ୍ସି ଚାଷୀ ଧାନ ବିକ୍ରିନୁ ବଞ୍ଚିତ ନାହିଁ ହୁଅନ୍ ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଏତାର ପଞ୍ଜିକରଣ ସମୟ ଆଇବା ଅକ୍ଟୋବର ମାସ ତକ ଜାରି ରହିବା ବୋଲି ଜଣାପଡ଼ିଛି। ଏତକ ପାଖାପାଖି 6 ଲକ୍ଷ ଚାଷୀ ଏଗ୍ରିଷ୍ଟେକ୍ ପଞ୍ଜିକରଣ କରିସାରିଛନ୍। ସେତା ଭାଗ ଚାଷୀମାନଙ୍କ ଲାଗି ଗୋଟିଏ ଖାସ୍ ମାର୍ଗଦର୍ଶିକା ତିଆରି ଚାଲିଛି। ଗଲା ଡାଲୁଆ ସମୟଟି ମୋଟ 3,63,553 ଜଣ ଚାଷୀଙ୍କ ନୁ 20,46,185 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଆଘର ବଛନୁ ଇଥର ଅତକା ଧାନ ଘିନାଯାଇଛି। ରାଇଜେ କେନ୍ସିବିଲ୍ ଚାଷୀ ଯେନ୍ତା ଧାନ ବିକ୍ବାରନୁ ବଞ୍ଚିତ ନାହିଁ ହୁଅନ୍, ସେଥିଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ବୈଠକନୁ ସୂଚନା ମିଳିଛି। ରାଜ୍ୟ ସାର୍ କଲାବଜାରକେ ଅଟକାବାର ଲକ୍ଷ୍ୟ ନେଇକରି ସରକାର ବହୁତ ଜରୁରୀ ପଦକ୍ଷେପ ନେଉଛନ୍। ସରକାର କଲାବଜାରରେ ଯାଞ୍ଚ ଲାଗି ଗୋଟିଏ କ୍ରିୟାନୁଷ୍ଠାନ ଦଳ ଗଠନ କରିଛନ୍ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍। ସେ କହିଛନ୍, ରାଜ୍ୟ ଇହାଦେ 2,37,202 ଟନ୍ ସାର୍ ମହଜୁଦ ଅଛି। 2,06,368 ଟନ୍ ସାର୍ ପେକ୍ସମାନଙ୍କୁ ବଣ୍ଟାଯିବାର ସହିତ 1,426 ଟନ୍ ଡିଲରମାନଙ୍କୁ ଦିଆଯାଇଛି। 29,000 ଟନ୍ ସାର୍ ସଂରକ୍ଷିତ କରିକି ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାମନ୍ତ କହିଛନ୍। ନିଟ୍ ସହିତ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ଜବର ହୋହାଲ୍ଲା ଲାଗି ସଂସଦର ଦୁଇ ସଦନକେ ଦୁଇଟା କ୍ଷେପେ ଉପରବେଲା 2 ବଜେ ତକ ମୁଲତବୀ ରଖାଯାଇଥିଲା। ଉପରବେଲା 2 ବଜେ ଲୋକସେବା ଅଧିବେଶନ ଫେର୍ ଗାଏ ମୁଲ୍ ହେବା ଋତୁରୁ ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ ଗୃହୀତ ହୋଇଛି। ଆଇନ ଆଉ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିରୋଧୀମାନଙ୍କର ହୋହାଲ୍ଲା ଭିତରେ ଇ ବିଲ୍କେ ଆଗତ କରିଥିଲେ। ଭିନ୍ ଭିନ୍ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ଯୋଗ୍ୟତା ଆଉ ନିଯୁକ୍ତିକେ ସୁନିଶ୍ଚିତ କରବାର ପ୍ରଶାସନିକ କାର୍ଯ୍ୟଧାରାତି କୁଶଳତା ସ୍ୱାଧୀନତା ଆଉ ପାରଦର୍ଶିତା ବଢ଼ାବାର ଲାଗି ଇ ବିଲ୍ଟି ବ୍ୟବସ୍ଥା ରହିଛି। ଜାତୀୟ ଟ୍ରିବ୍ୟୁନାଲ୍ କମିଶନ ଗଠନକେ ନେଇକରି ବିଲ୍ଟି ପ୍ରସ୍ତାବ ରହିଥିବାର ସେ ଗୃହନ ସୂଚନା ଦେଇଥିଲେ। ତା ଋତୁରୁ ହୋହାଲ୍ଲା ଜାରି ରହିବାରୁ ଲୋକସଭାକେ ଆଇବା କାଲି ସକାଳର 11 ବଜେ ତକ ମୁଲତବୀ ଘୋଷଣା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଚଳାଚଳ କରୁଥିବାର ବହୁତଟେ ଗାଡ଼ି ମଟର ବୈଧ ବୀମା ନାଇଥିବାର ପ୍ରସଙ୍ଗକେ ନେଇକରି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦ୍ବେଗ ପ୍ରକାଶ କରିଛନ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୋଟର ଯାନ ନିୟମାବଳୀର ପୂରା କାର୍ଯ୍ୟକାରିତା

କେ ସୁନିଶ୍ଚିତ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର୍ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଇ ପରିପ୍ରେକ୍ଷୀତି ରାଜ୍ୟର ସବୁ ଟୋଲ୍ଗେଟ୍ଟି ଇ ଡିଟେକ୍ସନ୍ ପଦ୍ଧତି ଜରିଏ ଗାଡ଼ି ମଟରର ବୈଧ ବୀମା, ଫିଟ୍ନେସ୍ ଆଉ ପ୍ରଦୂଷଣ ପ୍ରମାଣପତ୍ର ସ୍ୱୟଂକ୍ରିୟ ଯାଞ୍ଚ କରାଯିବା ଆଉ ସଠିକ୍ କାଗଜପତ୍ର ନେଇଥିବାର ଗାଡ଼ି ମଟର ବିରୁଦ୍ଧେ ତୁର୍ତ୍ତି ଇ ଚାଲାଣ ଜାରି କରାଯିବା ଆଉ ବାରବାର ନିୟମ ଭାଙ୍ଗୁଥିବା ଲୁକର ବିରୁଦ୍ଧେ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ ଆଉ ଗାଡ଼ି ଜବତ ବାଗିର ପଦକ୍ଷେପ ନିଆଯିବା। ସଡ଼କ ଦୁର୍ଘଟଣାଗ୍ରସ୍ତମାନଙ୍କୁ ଠିକ୍ ସମୟାତି କ୍ଷତିପୂରଣ ଦେବାରଟାକେ ସୁନିଶ୍ଚିତ କରିବାର ଲାଗି ବୈଧ ବୀମା ଜରୁରୀ ଆଏ ବୋଲି କହିକରି ବିଭାଗ ତରଫ ସବୁ ଗାଡ଼ି ମାଲିକମାନଙ୍କୁ ତୁର୍ତ୍ତି ବୀମା ଆଉ ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ କରବାରକେ ପରାମର୍ଶ ଦିଆଯାଇଛି। ଜୈବ ବିବିଧତା ଆଉ ପରିବେଶ ସନ୍ତୁଳନତି ସିଂହମାନଙ୍କର ଗୁରୁତ୍ୱ ଆଉ ସୁରକ୍ଷା ବାବଦେ ଲୁକୁ ସଚେତନ କରିବାର ଉଦ୍ଦେଶ୍ୟ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। ଜଙ୍ଗଲନ ସିଂହମାନେ ଭୋଗୁଥିବାର ଭିନ୍ ଭିନ୍ ସମସ୍ୟା ବାବଦେ ସଚେତନତା ସୃଷ୍ଟି କରିବାର ଲାଗି 2013 ଅଗଷ୍ଟ 10 ତାରିଖ ଦିନ ପହିଲା ବିଶ୍ୱ ସିଂହ ଦିବସ ପାଳନ କରାଯାଇଥିଲା। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ IUCNର ଆକଳନ ଅନୁସାରେ ସାରା ପୃଥିବୀର ସିଂହମାନଙ୍କର ସଂଖ୍ୟା 23,000-39,000 ଭିତରେ ରହିଛି। ପଶ୍ଚିମ ମଧ୍ୟ ଆଉ ପୂର୍ବ ଆଫ୍ରିକାର ସିଂହମାନଙ୍କର ସଂଖ୍ୟା ଖୁବ୍ ଜୋରରେ କମୁଛି। 2025 କରାଯାଇଥିବା ସିଂହ ଗଣନା ଅନୁସାରେ ଦେଶେ ଏମାନଙ୍କର ସଂଖ୍ୟା 891 ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଦିବସ ଅବସରରେ କହିଛନ୍ତି ଭାରତର ଏସୀୟ ସିଂହ ସଂଖ୍ୟା ବଢ଼ବାର୍ତ୍ତି ଲାଗିଛି, ସେମାନଙ୍କର ରହିବାର ଜାଗା ଆଉ ପରିସର ବିଲ୍ ବଢ଼ୁଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲେଖିଥିବା ଆଲେଖ୍ୟ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ ଆଉ ସୁରକ୍ଷା ଦିଗେ ସରକାରଙ୍କର ଅଙ୍ଗୀକାରବଦ୍ଧତା ବାବଦେ କହିଛନ୍ତି। ସିଂହ ପ୍ରଜାତିକେ ଆଇବା ପିଢ଼ି ଲାଗି ସଂରକ୍ଷିତ ରଖବାର ଗୋଟିଏ ପ୍ରେରଣାଦାୟକ ପଦକ୍ଷେପ ଆଏ ବୋଲି ଶ୍ରୀ ମୋଦି କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ଉସତ ଉଷ୍ଣାକି ସହିତ ହର୍ ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ପାଲିତ ହୋଇଯାଇଛି। ବିନ୍କା ବିଜ୍ଞପିତ ଅଞ୍ଚଳର ଜିଲ୍ଲା ପ୍ରଶାସନ ତରଫ ଗୋଟିଏ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମହାନଦୀ ପାପକ୍ଷୟ ଘାଟନୁ ବାହାରିଥିବାର ଏହି ପଦଯାତ୍ରା ସିଦ୍ଧାର୍ଥ ମହାବିଦ୍ୟାଳୟ ପହଞ୍ଚିଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫ ବି ଏହି ଅବସରରେ ଗୋଟିଏ ବାଇକ୍ ରାଲି ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ନେତୃତ୍ୱରେ ଏହି ବାଇକ୍ ରାଲି ସହର ବୁଲିଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାର ସାର କଲାବଜାରୀକେ ଅଟକାବାର ଲାଗି କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍। ଭିନ୍ ଭିନ୍ ଖୁଚୁରା ଦୋକାନ ଆଉ ଗୋଦାମ ଘର ବୁଲି ଦେଖିବାର ସହିତ ସାର ମହଜୁଦ ଆଉ ବିକ୍ରି ବାବଦେ ଟିକ୍ନିକ୍ ଯାଞ୍ଚ କରିଛନ୍। ସାରର ଉପଲବ୍ଧତାକେ ନେଇକରି ଜିଲ୍ଲାପାଳ ଚାଷୀମାନଙ୍କ ସାଙ୍ଗେ କଥାବାର୍ତ୍ତା କରିଥିବାର ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଆଜି ଯୁଗ୍ମ ଜନଶୁଣାଣୀ ଶିବିର ହୋଇଯାଇଛି। ସମ୍ଭଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣୀ ଶିବିରଟି 59 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନ୍କା ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶୁଣାଣୀ ଶିବିରଟି 63 ଅଭିଯୋଗ ଆସିଥିବା ବେଳେ 12 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ହୋଇଥିବା ଶିବିରଟି 78 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 43 ଅଭିଯୋଗ ଆସିଥିଲା। ଜିଲ୍ଲା ଚାରଛକ ନଥିବା ହରଭଙ୍ଗା ସଦର ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶିବିରଟି 116 ଅଭିଯୋଗ ଆସିଥିବା ବେଳେ 26 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ତିଲେବଣି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 16 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ସ୍ୱାସ୍ଥ୍ୟ ବିଭାଗ ତରଫ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିଥିମାନେ କୃମିନାଶକ ଉଷ ଖାଇବାର ଉପକାର ବାବଦେ ବୁଝେଇକରି ଛୁଆମାନଙ୍କୁ ଉଷ ଖୁଆଇଥିଲେ। ଦେବଗଡ଼ ଜିଲ୍ଲା ଏକଲବ୍ୟ ଆବାସିକ ବିଦ୍ୟାଳୟଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦେଖରେଖରେ ଏହି ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ରାଜ୍ୟ ସକ୍ରିୟ ଥିବା ଲଘୁଚାପର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଇବା 15 ତାରିଖ ତକ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 613.75 ଫୁଟ ରହିଥିଲା। ଏହାଦେ 12 ଗେଟ୍ ଦେଇକରି ଫି ସେକେଣ୍ଡଟି ଜଲଭଣ୍ଡାରନୁ 2,15,057 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 2,23,083 ଘନଫୁଟ ପାଣି ଆସୁଛି। ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା, କହିଲେ ମୁଖ୍ୟମନ୍ତ୍ରୀ। ନୂଆକରି ଚାକିରି ପାଇଥିବା 1,326 ଜଣଙ୍କୁ ଦେଲେ ନିଯୁକ୍ତିପତ୍ର। ରାଜ୍ୟ ଖରିଫ ଧାନ ଘିନା ପ୍ରକ୍ରିୟାକେ ସହଜ କରିବାର ଉଦ୍ଦେଶ୍ୟ ବସିଲା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ। ରାଜ୍ୟ ସାର କଲାବଜାରୀକେ ଅଟକାବାର ଲକ୍ଷ୍ୟ ନେଇକରି କ୍ରିୟାନୁଷ୍ଠାନ ଦଲ ଜରିଏ କରାଯାଉଛି ଯାଞ୍ଚ, କହିଲେ ସମବାୟ ମନ୍ତ୍ରୀ। ଆଉ ରାଜ୍ୟର ସବୁ ଟୋଲ୍ଗେଟ୍ଟି ଇ ଡିଟେକ୍ସନ୍ ପଦ୍ଧତି ଜରିଏ କରାଯିବା ଗାଡ଼ି ମଟରର ବୈଧ ବୀମା ଯାଞ୍ଚ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ନେଣଦେଣ ବ୍ୟବସ୍ଥା ବର୍ତ୍ତମାନ ମୁଖ୍ୟତଃ ଡିଜିଟାଲ୍ ପ୍ଲାଟଫର୍ମ ବିଶେଷକରି ମୋବାଇଲ୍ ଫୋନ୍ ମାଧ୍ୟମରେ ପରିଚାଳିତ ହେଉଛି। ଏଭଳି ସ୍ଥିତିରେ 1891 ପ୍ରଣୀତ ଏହି ଆଇନର ସଂଶୋଧନ ନିହାତି ଜରୁରୀ ଥିଲା ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସାମ୍ପ୍ରତିକ ଛାତ୍ର ପ୍ରତିବାଦ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସଂସଦରେ ବିସ୍ତୃତ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଆଜି ସଂସଦୀୟ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ପରେ ସଂସଦ ପରିସରରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ ଏହା କହିଛନ୍ତି। ତେବେ ଆଲୋଚନା ସମୟରେ ସଂସଦରେ ହଟ୍ଟଗୋଳ ନ କରି ଗୃହକାର୍ଯ୍ୟକୁ ସମ୍ପନ୍ନ କରିବା ଦିଗରେ ସହଯୋଗ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଛାତ୍ର ପ୍ରତିବାଦ ଏବଂ ଏ ସମ୍ପର୍କରେ ବିରୋଧୀ ସାଂସଦମାନଙ୍କ ଦ୍ୱାରା ଉତ୍ଥାପିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୃହରେ ରଖିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ ଅଛନ୍ତି। ଏହାଛଡ଼ା ଏହି ତଥ୍ୟ ସମ୍ପର୍କରେ ଅବଗତ ହେବା ଲାଗି ଦେଶର ନାଗରିକମାନଙ୍କର ଅଧିକାର ରହିଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ସଂସଦରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନାରୁ ସରକାର କେବେ ଦୂରେଇ ଯାଇ ନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ଆଜି ଅନୁଷ୍ଠିତ ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଏ ସମ୍ପର୍କରେ ସଂସଦରେ ବିସ୍ତୃତ ଆଲୋଚନା କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: पूरा डिटेल में चर्चा दिल्ली में और देश भर में जो भी छात्र से संबंधित अभी जो भी आंदोलन चल रहे हैं उसका चर्चा हो सकते हैं। मेरा अनुरोध है कांग्रेस पार्टी और विपक्ष के साथियों को कि जब छात्र आंदोलन को लेकर के सरकार चर्चा के लिए तैयार है तो आप बिल्कुल चर्चा के दौरान हंगामा नहीं करेंगे और गृह मंत्री जी का सरकार का जवाब पूर्ण रूप से पूरी तरह से सुनेंगे शांति से, ये भी आप विश्वास दिलाना पड़ेगा।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭାରେ ଆଜି ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ପାରିତ ହୋଇଛି। ଅପରାହ୍ନ 2:00 ଦ୍ୱିତୀୟ ଥର ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ଆଗତ କରିଥିଲେ। ମାତ୍ର ବିରୋଧୀଙ୍କ ପକ୍ଷରୁ ଗୃହରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ବିନା ଆଲୋଚନାରେ ଅନୁମୋଦନ ଲାଭ କରିଛି। ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଟ୍ରିବ୍ୟୁନାଲଗୁଡ଼ିକର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା, ସ୍ୱାଧୀନତା ସୁନିଶ୍ଚିତ କରିବା, ସ୍ୱଚ୍ଛତା ବଜାୟ ରଖିବା ସହିତ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଯୋଗ୍ୟତା, ନିଯୁକ୍ତିରେ ସମାନତା ସୁନିଶ୍ଚିତ କରିବା ହେଉଛି ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିଲ୍ ଉପରେ ଗୃହରେ ନିଜର ମତ ରଖି ଶ୍ରୀ ମେଘୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସଂସ୍କାର ଏକ୍ସପ୍ରେସ୍ର ଏକ ଅଂଶସ୍ୱରୂପ ଏହି ବିଲ୍ ଆଗତ କରାଯାଇଛି। ଅଦାଲତକୁ ବଦଳାଇବା ନୁହେଁ, ବରଂ ଆଧୁନିକ ଶାସନରେ ସମୟ ସହିତ ତାଳ ଦେଇ ପରିପୂରକ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବା ହେଉଛି ଟ୍ରିବ୍ୟୁନାଲଗୁଡ଼ିକର ଉଦ୍ଦେଶ୍ୟ। ଦେଶର ମିଳିତ ଶକ୍ତି ଏବଂ ଏକ ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବା ଦିଗରେ ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ପ୍ରତିଫଳିତ ହେଉଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଏହି ଅଭିଯାନ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ସହିତ ମିଳିତ ଭାବେ ଅନୁଷ୍ଠିତ ହେଉଛି, ଯାହାକି ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶଭକ୍ତି ଜାଗ୍ରତ କରାଇବାରେ ସହାୟକ ହୋଇଛି। ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ର୍ୟାଲି, ବନ୍ଦେ ମାତରମ୍ ସମୂହ ସ୍ୱାକ୍ଷର ଅଭିଯାନରେ ସାମିଲ ହେବା ସହିତ ତ୍ରିରଙ୍ଗା ଉତ୍ତୋଳନ କରି ଏହାର ସେଲ୍ଫି harghartriranga.com ଅପଲୋଡ୍ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026ର ବିଜେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କର ଅନୁଭବ ସମ୍ପର୍କରେ କହିଥିଲେ। ଏହି ଅବସରରେ ଖେଲୋ ଇଣ୍ଡିଆର ସମ୍ମାନ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଦେଶରେ ଏକ ସଶକ୍ତ କ୍ରୀଡ଼ା ସଂସ୍କୃତି ମାଧ୍ୟମରେ ହିଁ ଦେଶକୁ ପ୍ରତିଯୋଗିତାରେ ମେଡାଲ ଉପଲବ୍ଧ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
2: ସ୍ପୋର୍ଟସ୍ ବ୍ୟବସ୍ଥା ଏକ ବାତ୍ ଲେକିନ୍ ଦେଶ ମେଡାଲ ତବ ପ୍ରାପ୍ତ କରତା ହେ ଜବ୍ ଦେଶ ମେ ସ୍ପୋର୍ଟସ୍ କଲ୍ଚର ବନତା ହେ।

0: दोस्तों आपने बहुत बड़ा काम किया है, देश का नाम रोशन किया है, आपको मैं बहुत बधाई देता हूं और आप विश्वास कीजिए आगे भी आप विजयी होंगे।
1: ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କର ଅବଦାନ ଏବଂ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ। ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି

0: ସମାରୋହରେ ଲାଲକିଲ୍ଲାରେ ପ୍ରଥମ ଥର ଲାଗି ଏହି ସଙ୍ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଇରାନ ବିରୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କରାଯାଇଥିବା ଜଳପଥ ଅବରୋଧକୁ ପ୍ରତ୍ୟାହାର ନ କରାଯିବା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ପୁନଶ୍ଚ ଖୋଲାଯିବ ନାହିଁ ବୋଲି ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ତେହେରାନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି, ଇରାନ ବିପକ୍ଷରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଛି। ତେବେ ଏହି ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କୌଣସି ପ୍ରକାର ଆଲୋଚନା ବର୍ତ୍ତମାନ ଜାରି ରହି ନାହିଁ ବୋଲି ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ସଇଦ୍ ଆବାସ ଆରାକ୍ଜୀ ମତବ୍ୟକ୍ତ କରିଛନ୍ତି। ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ 2026 ଆସନ୍ତା 15 ତାରିଖରୁ ଆରମ୍ଭ ହେବ। ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ ମିଳିତ ଭାବେ ଆୟୋଜନ କରୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ 30 ତାରିଖରେ ଶେଷ ହେବ। ଭାରତୀୟ ପୁରୁଷ ଦଳ ପୁଲ୍ ଡିରେ ସ୍ଥାନ ପାଇଛି। ଏଥିରେ ଇଂଲଣ୍ଡ, ପାକିସ୍ତାନ ଏବଂ ୱେଲ୍ସ ମଧ୍ୟ ରହିଛନ୍ତି। ସେହିଭଳି ମହିଳା ବର୍ଗରେ ଭାରତୀୟ ଦଳ ପୁଲ୍ ଡିରେ ଚୀନ୍, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ସ୍ଥାନ ପାଇଛି। ସଂସଦର ଅନୁମୋଦନ ଲାଭ କଲା ଟିକସ ଧାର୍ଯ୍ୟ ଏବଂ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026। ବିକଶିତ ଭାରତ ଗଠନ ଲାଗି ନାଗରିକମାନଙ୍କୁ ଏକତ୍ରିତ କରିବାର ସମ୍ମିଳିତ ପ୍ରୟାସ ହର୍ ଘର୍ ତ୍ରିରଙ୍ଗା ମାଧ୍ୟମରେ ପ୍ରତିଫଳିତ ହେଉଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଚଳିତ ବର୍ଷ ଏଫ୍ଆଇଏଚ୍ ହକି ପୁରୁଷ ଓ ମହିଳା ବିଶ୍ୱକପ୍ ଆରମ୍ଭ ହେବ ଆସନ୍ତା 15ରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ନବରଙ୍ଗପୁର ସହରର ସର୍ବପୁରାତନ ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ନୂତନ ପରିଚୟ ମିଳିବ। ପଞ୍ଚସଖା ଶିକ୍ଷା ସେତୁ ଯୋଜନାରେ ଏହି ହାଇସ୍କୁଲର ଭିତ୍ତିଭୂମି ବିକାଶ ପାଇଁ 2,98,00,000 ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥିରେ ବିଦ୍ୟାଳୟ ପାଇଁ ଅଡିଟୋରିୟମ୍, 2 ଶ୍ରେଣୀଗୃହ ନିର୍ମାଣ କରାଯିବା ସହିତ ପ୍ରବେଶ ଦ୍ୱାରକୁ ଆକର୍ଷଣୀୟ କରାଯିବ। ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। 1934 ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ସେହି ସ୍ଥାନରେ ରାଜା ଚୈତନ୍ୟଦେବଙ୍କ ଘୋଡ଼ାଶାଳ ଥିବାବେଳେ ରାଜା ଶିକ୍ଷାର ବିକାଶ ପାଇଁ ସେହି ସ୍ଥାନକୁ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଦାନ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
3: ଯେଉଁ ବିଦ୍ୟାଳୟଗୁଡ଼ାକ ପୁରାତନ ବିଦ୍ୟାଳୟ ଏଇଟା 100 ପାର କରିଛି, ସେଭଳି ବିଦ୍ୟାଳୟ ଗୁଡ଼ାକର ଉନ୍ନତିକରଣ ସକାଶେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ ଐତିହ୍ୟ ବିଦ୍ୟାଳୟ କରିବାକୁ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ପ୍ରାୟ 52 ସ୍କୁଲକୁ ବର୍ତ୍ତମାନ ଐତିହ୍ୟ ବିଦ୍ୟାଳୟରେ ନିଆଯାଉଛି ଏବଂ ଐତିହ୍ୟ ବିଦ୍ୟାଳୟ ପାଇଁ ସେହି ବିଦ୍ୟାଳୟକୁ ବିଭିନ୍ନ ପ୍ରକାର ଇଏରେ ତାର ବିକାଶ କରିବା ପାଇଁ ତାର ଇନଫ୍ରାଷ୍ଟ୍ରକ୍ଚର ହେଉ, ICT ଲାଭ ହେଉ, ଏସବୁ କିଛି କରିବା ପାଇଁ ଡିଜିଟାଲ କ୍ଲାସରୁମ୍ କରିବା ପାଇଁ ଏଗୁଡ଼ାକର ଉନ୍ନତିକରଣ କରାଯିବ। 3.92 crore ପର୍ଯ୍ୟନ୍ତ ତାର ଦେବାର ବ୍ୟବସ୍ଥା ରହିଛି। ନିଶ୍ଚୟ ଏଥିରେ ଯେଉଁ ବିଦ୍ୟାଳୟ ଗୁଡ଼ାକ ପୁରୁଣା ବିଦ୍ୟାଳୟ ଐତିହ୍ୟ ଭାବରେ 100 ପୂରଣ କରିଛି ସେ ବିଦ୍ୟାଳୟକୁ ନିଆଯାଇଛି, ତ ନିଶ୍ଚୟ ଏଥିରେ ସେ ବିଦ୍ୟାଳୟର ଉନ୍ନତିକରଣ ହେବ।
2: ବିଦ୍ୟାଳୟର ଜଣେ ପୁରାତନ ଛାତ୍ର ତଥା ଶିକ୍ଷକ ନିରଞ୍ଜନ ମିଶ୍ର କହିଛନ୍ତି,
4: ଶୁଣି ବହୁତ ଖୁସି ଲାଗୁଛି ଯେ RCD ହାଇସ୍କୁଲ ଗୋଟେ ଐତିହ୍ୟ ସ୍କୁଲ ହେବାକୁ ଯାଉଛି ଏବଂ ଏଇଟାର ଯଥାର୍ଥତା ବହୁତ ବେଶୀ ଅଛି। ଏଇଥିପାଇଁ ଆର ଯଥାର୍ଥତା ଅଛି ଏତେ ବେଶୀ, କାରଣ ପ୍ରଥମ ହାଇସ୍କୁଲ ମୁଁ ପଢୁଥିବା ସମୟରେ ଗାଁ ଗହଳର ଅନେକ ଛାତ୍ରଛାତ୍ରୀ ଆସି ଏଠି ଅଧ୍ୟୟନ କରୁଥିଲେ, କାରଣ ସେତେବେଳେ ସ୍କୁଲ ଗୁଡ଼ାକ ନଥିଲା। ଏବଂ ଏହି ସ୍କୁଲରେ ମୁଁ ପଢ଼ିବା ସମୟରେ ଯେଉଁ ଛାତ୍ରଛାତ୍ରୀ ବାହାରିଛନ୍ତି, ତା ଭିତରୁ ଅରୁଣ କୁମାର ମିଶ୍ରଙ୍କ ନାଁ ନେବି IAS, ତା ଭିତରୁ ଶ୍ରୀରାମ ପଣ୍ଡାଙ୍କ ନାଁ ନେବି, ସେ ଗୋଟେ କଳାକାର, ଷ୍ଟେଟ୍ ଲେଭେଲର କଳାକାର। ତ ଏଇଭଳି ବିଭିନ୍ନ ଛାତ୍ରଛାତ୍ରୀ ଅତି ଉଚ୍ଚ ପଦପଦବୀରେ ଅଛନ୍ତି।
2: ଏ ସମ୍ପର୍କରେ ଶହୀଦ ସ୍ମୃତି ସଂସଦର ସଭାପତି ମନୋରଞ୍ଜନ ତ୍ରିପାଠୀ କହିଛନ୍ତି,
5: ଗୋଟେ ବହୁତ ବୈଶିଷ୍ଟ୍ୟ ଅଛି ଏବଂ ସେଠି ଯିଏ ଆପଣ ଯାହାକୁ ପଚାରିବେ ନବରଙ୍ଗପୁର ମାଟିର ସମସ୍ତେ କହିବେ ଆମେ RCD ହାଇସ୍କୁଲ ଛାତ୍ର। ବିଭିନ୍ନ ସ୍କୁଲ ଗୁଡ଼ିକୁ ସରକାର ଐତିହ୍ୟ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ମୂଲକର ଗୋଟିଏ ସ୍କୁଲକୁ ସରକାର ଯେଉଁ ଆଜି ଗୋଟେ ହେରିଟେଜ୍ ଘୋଷଣା କରିବା ପାଇଁ ଯାଉଛନ୍ତି, ଆମେ ସମସ୍ତେ ଖୁସି ପ୍ରକଟ କରୁଛୁ ଏବଂ ଧନ୍ୟବାଦ ଦେଉଛୁ।
2: ନବରଙ୍ଗପୁରରେ ନିର୍ମାଣ ହେଉଛି ଅତ୍ୟାଧୁନିକ A-type ଅଟଳ ବସ୍ଷ୍ଟାଣ୍ଡ। ନବରଙ୍ଗପୁର ସହରର ପୁରୁଣା ବସ୍ଷ୍ଟାଣ୍ଡ ସ୍ଥାନରେ 43 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ

0: ଏକ ଏ ଟାଇପ୍ ଅଟଳ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ବସ୍ଷ୍ଟାଣ୍ଡ ପରିସରରେ 93 ବାଣିଜ୍ୟିକ ଷ୍ଟଲ୍ ଓ ଦୋକାନ ଗୃହ ନିର୍ମାଣ କରାଯାଉଛି। ଏହି ଦୋକାନଗୁଡ଼ିକୁ ଭଡ଼ାରେ ନେଇ ସ୍ଥାନୀୟ ଯୁବକ ଓ ଯୁବତୀମାନେ ସ୍ୱାବଲମ୍ବୀ ହେବା ସହ ନିଜ ଜୀବିକା ନିର୍ବାହ କରିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ପୌରପାଳିକାର ଡଙ୍ଗରିଗୁଡ଼ାଠାରେ 90 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଆମ୍ଫି ଥିଏଟର ପାଇଁ ଶିଳାନ୍ୟାସ କରିଥିଲେ। ପରେ ମନ୍ତ୍ରୀ ମେଡିକାଲ ରୋଡ୍ରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ସାଇନ୍ବୋର୍ଡ ସ୍ଥାପନ, ଡଙ୍ଗରିସାହି 8 ନମ୍ବର ୱାର୍ଡରେ ଗୋଶାଳା, ୱାର୍ଡ ନମ୍ବର 4ରେ କାଞ୍ଜି ଗୃହର ଶିଳାନ୍ୟାସ କରିଥିଲେ। ନିଶାମୁକ୍ତ ତଥା ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ନେଇ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ସହଯୋଗ ଓ ସଚେତନତାର ଆବଶ୍ୟକତା ନେଇ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁଲିସ୍ ଅଧୀକ୍ଷକ ପାର୍ଥ କାଶ୍ୟପ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଫୁଲ୍ଲ କୁମାର ପାଢ଼ୀ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର କୁମାର ପାଲକା ଓ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ନିଶା ସେବନର କୁପ୍ରଭାବ ଓ ଏହାର ନିରାକରଣ ପାଇଁ ସମାଜର ସବୁବର୍ଗ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ।

0: କିଏ ଯୋଉଛୁଁ
1: ଯୋଉଛୁଁ
0: ହେଲା
1: ହଇ
0: କ୍ଷେତ୍କେ ତ ଖଣେ ପୁରା ସାର୍ଟ ଗୋଟେ ପିନ୍ଧିକି ଯିବା କଥା, ଗୋଡ଼ା ଢାବି ହେଲା ପରା ଖଦିଆ ପିନ୍ଧବାର କଥା ହେଲା, ଯେନ୍ତାକି ସବୁଆଡ଼କେ ଢାବି ହେଉଥିବା ବୋଲୁ
1: ହଇ ହଇ
0: ମୁଇଁ ଖଣେ ବି କପଡ଼ା ଗୋଟେ ବାନ୍ଧିଲେ ପୁଣି ହେଉଛି, ଆର୍ ଯେନ୍ ଖଣେ ଅଧେ ଜାଗା ଯେନ୍ ରହିଯାଉଛେ ସେନେ ଚାପିଲେ ତୁଇ ହେଲେ କାଁ କରବୁ
1: କାଁ କରବୁ,
0: ବଡ଼ ଭାଗକେ ଢାବି ହେବାର କଥା। ଦୁଇ ନମ୍ବର କଥା ହେଲା ରେ ବାବୁ, ଘରେ ଯେତେବେଳେ ଆମେ ଅଛୁ ସବୁବେଳେ ମଶାରୀ ଟାଙ୍ଗି କରି ଶୋଇବାର କଥା,
1: ଆଚ୍ଛା
0: ବୁଝିଲୁ କି। ତିନି ନମ୍ବର କଥା ହେଲା ରେ ବାବୁ, ମୁଇଁ ଯେନ୍ତା କହୁଥିଲି ମୋର ନାତି ପିଲାମାନେ ହେଠ ପୁରୁଣା ଟେର ଆଣିଲେ ପୁରୁଣା ଡବା ଆଣିଲେ ଯେନ୍ ପକେଇ ଦେଇଛନ୍ ଛୋଲକାକେ ପକେଇ ଦେଇଛନ୍, ସେ ଭିତରେ କାଁ ହେସି କି ପାନ ଜମି କରି ମଶା ଜନ୍ମ ହେସି।
1: ଆଚ୍ଛା,
0: ତ ସେନ୍ତା ଜିନିଷ ମାନକେ ସଫା କରିଦେବାର କଥା। ଆର୍ ତୁଇ ତ କ୍ଷେତେ ଘର କରିଛୁ ହେଲା, ତୁ ଡୁଲି ଭିତରେ ତ ଘର
1: ନାଇଁ
0: କରି, ତୁ ଚାରି ବେରାତିକି ଖଣେ ସଫା କରିଦେବୁ। ଆର୍ ମଶାର ବଡ଼ ଶତ୍ରୁ ବାବୁ କୁହୁଲା।
1: କୁହୁଲା ଦାଦା, ତୁଇ ବଢ଼ିଆ ଉପାୟ ମନେ ତ କହିଲୁ ବନ୍ଲୁ, ଯେ ମଶା ତ ଜନମ ହବା କା ଏ ବର୍ଷା ଦିନେ, କାଁ ଯେ ବୋଲେ ତୋର କହିଲା ହିପାସ ନେ ବୋଲୁ, ଯେନ୍ ଜାଗା ନେ ପାନ ଯଦି ଜମି କରି ରହିବା ସେନେ ମଶାକେ ଅଣ୍ଡା ଦେବା ଲାଗି ସୁବିଧା ହବା।
0: ହଁ,
1: ଆରୁ ମଶା ଯଦି ଅଣ୍ଡା ଦେଲା ବୋଇଲେ ତ ଛୁଆ ଜନମ ହବା, ଆରୁ ମଶା ତ ହେବେ ତାଙ୍କର ବଂଶ ବୃଦ୍ଧି ହେବା। ତ ତୋର କହିଲା ହିପାସ ନେ ବୋଲୁ, ମଶା କେନ୍ତା କରି ତାର ବଂଶକେ ବୃଦ୍ଧି ନେଇ କରି ପାର୍ବା ତାର ହିପାସ କରବାର କଥା ଏକ। ଦୁଇ ନମ୍ବର ନେ ଦଦା, ତୁ ଯେନ୍ଟା କହିଲୁ ମୁଇଁ ବୁଝିଲି ଯେ ଯଦି ମଶା ହଉଛେ ବୋଲେ ମଶା କେନ୍ତା ଆମକେ ନେଇ ଚାପ୍ବା ତାର ଉପାୟ କରବାର କଥା। ତୁ ଯେନ୍ଟା କହିଲୁ ମଶାରୀ ବ୍ୟବହାର କରବାର କଥା, ଆରୁ ହେନ୍ତା ଖଦି ଫୁନି ପିନ୍ଧବାର କଥା ଯେ ମଶା ଯେନ୍ତା ସହଜେ ଚାବି ନେଇ ପାର୍ବା, ତେନ୍କେ ଦଦା ତୁ କହିଲୁ ଯେ ଧୂପ କୁଲା ଫୁନି ଦେବାର କଥା ବୋଲିକରି। ଆର୍ ଗୋଟେ କଥା, ଭଲ କଥା ଯେନ୍ଟା ଗୋଟେ କହିଲୁ ଦଦା, ବର୍ଷା ମାସେ ଆମକେ ବନେକର ଟିକେ ଧ୍ୟାନ ଦେବାକେ ପଡ୍ବା, ସେଟା ହେଲା ଆମର ଘର ଚାରିକୁତି ଯେନ୍
0: ଜଙ୍ଗଲ
1: ପରା ଅଛି, ତାକେ କାଟି କୁଟି କରି ପଦା କରିଦେବାକେ ପଡ୍ବା। ଆମର ଜିତେନ୍ଦ୍ରିୟ ହରପାଲ ଦଦା ହେ ଦେ ତାଙ୍କର ଦଲ ବଲକେ ଧରିକରି ଖେଟିଲେ ନା, ତ ଦଦାକେ ଆର୍ ତାଙ୍କର ଶିଳ୍ପୀ ମନକେ ବନ୍ଲୁ, ତୋର ମୋର ତରଫନୁ ଅନୁରୋଧ ଗୋଟେ କରୁ ଯେ ଗାନା ବାଜନା ଛନେ କରବେ, ଆମର ମନକେ ଛନେ ହାଲକା କରବେ।

0: ବଡ଼ା ସୁନ୍ଦରା କରି ଗୀତ ଗାଇଦେଲେ ବାବୁ,
1: ହଇ
0: ମୋତେ ତ ଭଲ ଲାଗ୍ଲା, ମନ ବି ଉଲ୍ଲାସ ହେଲା ବୋଲୁ। ଆମର ଯେନ୍ ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ସେମାନଙ୍କର ମନ ବି ଉଲ୍ଲାସିଥିବା
1: ଉଲ୍ଲାସିଥିବା। ଯେ ଦୋଦା, ତୋର ମୋର ତରଫନୁ ଆମ ଶିଳ୍ପୀ ଦୋଦାକେ ତାଙ୍କର ଦଲ ବୋଲକେ ଧନ୍ୟବାଦ ଗୋଟେ ଦମା। ତ ଦୋଦା, ତୁ ତ ଜାଣିଛୁ ବୋଲୁ କାର୍ଯ୍ୟକ୍ରମକେ ତ ଆଗ୍କେ ବଢ଼ାବାକେ ପଡ଼୍ବା, ଆରୁ ଆଗ୍କେ ବଢ଼ାମୁ ବୋଇଲେ ଆମର ଚାଷର କଥା କାଁ କରି ନେଇ ହେମୁ।
0: ହଁ,
1: ତ ଏଜ୍ ବୋଲ ତ କେନ୍ ବିଶେଷଜ୍ଞ ଆଜ୍ଞା ଆସିକରି ଚାଷ ବିଷୟ ଥି କାଣା କହିବେ ଯେ ଚାଲ ଆମେ ଶୁଣିଦମା।
2: କଳାହାଣ୍ଡି ଜିଲ୍ଲାରେ ଆମର ଚାଷୀ ଭାଇମାନେ ତ ଭିନ୍ନ ଭିନ୍ନ ପ୍ରକାର ଚାଷ କରୁଛନ୍। କେନ୍ ଅଞ୍ଚଳରେ ଧାନ ଚାଷ କରୁଛନ୍, କେନ୍ ଅଞ୍ଚଳରେ ମୁଗ ଚାଷ ବି କରୁଛନ୍, ଆର୍ କିଛି ଆମର ଜୀବଜନ୍ତୁ ପ୍ରାଣୀ ବି ପାଳନ କରୁଛନ୍। ତ ସେ ଭିତରୁ ଆମର କଳାହାଣ୍ଡି ଜିଲ୍ଲାନେ ଛେଲ ଚାଷ ଗୋଟେ ଅନ୍ୟତମ ଆଜ୍ଞା। ତ ଆମେ କେନ୍ତା କରି ଇ ଛେଲ ପାଳନ କଲେ ପଇସା ଦୁଇଟା ଲାଭ ପାଇପାର୍ମା, ଆଉ କେନ୍ତା କେନ୍ତା କିସମର ଛେଲ ରଖିଲେ ଆମେ ବଜାରରେ ବିକି କରି ପଇସା ପାଇମା, ସେ ବିଷୟରେ ଆଜି ଆମର ବୈଠକକେ ରିଟାୟାର୍ଡ CDBO ଡକ୍ଟର ପଦ୍ମନିଧି ପ୍ରଧାନ ଆଜ୍ଞା ଆସିଛନ୍। ତ ଆମେ ଆଜ୍ଞା ସାଙ୍ଗେ କଥାବାର୍ତ୍ତା କର୍ମା, କେନ୍ତା କରି ଲାଭଜନକ ଛେଳି ପାଳନ କରିପାର୍ମା। ପ୍ରଧାନ ଆଜ୍ଞା ଜୁହାର।
3: ଜୁହାର ଜୁହାର।
2: ତ ଆଜ୍ଞା ପ୍ରଥମ କରି କହନ୍ ଯେ ଆମର ଇ କଳାହାଣ୍ଡି ଜିଲ୍ଲାନେ ଆମର ଯେନ୍ ଚାଷୀ ଭାଇମାନେ ଛେଲ ପାଳନ କରବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି ଛେଲ ପାଳନ କଲେ ପଇସା ଦୁଇଟା ଠିକ ହିସାବରେ ପାଇପାରବେ?
3: ଦେଖନ୍, ଆମେ କାଁଇଥିର ଲାଗି ଏଇ ଛେଳି ରଖମା, ଅସଲ କଥା ହେଲା ଆମକେ କହିବେ କି ମାଛ ଚାଷ କର ବେଲେ ଆମକେ ବନ୍ଦ ଗୋଟେ ଦରକାର, ଗାଈ ରଖମା ତାକେ ଆମକେ ଗୁହାଳ ଦରକାର, ଦାନା ଦରକାର, ତାଙ୍କର ଡାକ୍ତରଖାନାକେ ଦେଖାଇବା ଦରକାର, କେତେ ରକମର କଥା ଜର୍ସି ଇଞ୍ଜେକ୍ସନ ଆଣିକି ଦେବା ଦରକାର, ଆର୍ ଗୋଟେ କହିବା ଯେ ଆମ ଗଛ ଲଗ ସେନେ କାଣା ହେବା ନା ଜାଗା ଦରକାର। ସେଥିର୍ଲାଗି ଇଟା ସବୁଠାନୁ ସୁବିଧା, ମାନେ ଛେଳି ଏନ୍ତା ଜିନିଷ ଯେ ସବୁ ଜଳବାୟୁ ନେଇ ରହିପାର୍ବା, ଥଣ୍ଡା ଜାଗାରେ ବି ରହିପାର୍ବା, କାଶ୍ମୀରରେ ବି ରହିପାର୍ବା, ଆର୍ ରାଜସ୍ଥାନରେ ବି ରହିପାର୍ବା, କଳାହାଣ୍ଡି ରହିପାର୍ବା, ଆର୍ ମାଲକାନଗିରି ବି ରହିପାର୍ବା। ତ ଇତାକେ କିଛି ଅସୁବିଧା ନାହିଁ ଜଳବାୟୁରୁ, ଆଉ ଇତାକେ କାଣା ହେସି ବେଶୀ ରୋଗ ବାଗ ନାଇଁ ହିଏ। ଆର୍ ଦୁସରା କଥା, ଇଏ ଝୋପ ଝୋପ ବଢ଼ସି, ମାନେ ଦିନକେ 30 ଗ୍ରାମ ଆଜିକାଲି ରେଟ୍ ଦେଖିଲା ବେଳକୁ ଦିନକେ 10 ଟଙ୍କା ଦେଇଛି, ମାସକେ 300 ଟଙ୍କା ଗୋଟେ ଛେଳି ଦେଇଦେଇଛି, ଏନ୍ତା ଓଜନ ବଢ଼ିଯାଇଛି। ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବ, ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର। ଆମେ କାଣା କରୁଛୁ, ଖରାଦିନେ ବି ଶୁଖଲା ଡାଳ ପତ୍ର ଖାଇକିରି ବି ଛେଳି ମାନେ ବଞ୍ଚେଇ ଦେଇପାରେ, 2 ଘଣ୍ଟା ଚରି ଦେଲେ ସେମାନଙ୍କର ପେଟ ଭର୍ତ୍ତି ହେଇଯାଇଛି। ଆର୍ ଯେନ୍ ଛାନେ ଝାଡ଼ ଜଙ୍ଗଲ ଅଛି ତ ସେଠାରେ ନାଇଁ କହନ, ସେମାନେ ଆରାମରେ ରହିପାରିବେ, ଆର୍ ଚାଷୀକେ କିଛି ଗୋଟେ ଦେବାକେ ନାଇଁ ପଡ଼େ ନା, ସେମାନେ ଚରିକି ଆଣିଲେ ଗୁହାଳେ ରଖିଦେଲା, ଏନ୍ତା କଣ କଥା।
2: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆମେ ଯଦି ଛେଲ ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାଇଁ ନା ଆଜ୍ଞା, ଆଉ କୌଣସି ପ୍ରକାର ତାର ଖାନାପିନାରେ ବି ଅସୁବିଧା ନାଇଁ ନା, ଡାଲ ପତ୍ର ଦେଲେ ବି ଖାଇବା, ଘାସ ଦେଲେ ବି ଖାଇବା, ଆଉ ଛେଲର କୌଣସି ସମସ୍ୟା ନାଇଁ ନା ବୋଲି ଆପଣ କହୁଛନ୍। ଆପଣ କହିବା ହିସାବରେ ଆଜ୍ଞା ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା, ତ ଆଜ୍ଞା ଗୋଟେ କଥା କହନ୍ ଯେ

0: ଆମର ଚାଷୀ ଭାଇମାନେ ତ ଅନେକ ପ୍ରକାର ସେମାନେ ବେପାର ବଣିଜ କରୁଛନ୍, ଚାଷବାସ କରୁଛନ୍, ଅନେକ ପ୍ରକାର କଥା କରିକରି ସେମାନେ ନିଜର ପେଟ ପୋଷୁଛନ୍ ଆଜ୍ଞା। ତ ଇନେ ଗୋଟେ ପ୍ରଶ୍ନ ଆଜ୍ଞା, ଯେ ଆମେ ଛେଲ କାଁକୁ ରଖମା ଆଜ୍ଞା?
1: ଛେଲଟା କାଁ ହଉଛେ ଦେଖନ୍, ବର୍ତ୍ତମାନ ଆଜିକାଲି ମାର୍କେଟରେ ଆମେ ଗୋରସ ବିକିଲେ କାଣା ବଜାରକେ ନେଇକି ବିକିବାକୁ ପଡ଼ୁଛି, ଉଧାର ଦେବାକୁ ପଡ଼ୁଛି, ପଇସା ମାଗବାକୁ ପଡ଼ୁଛି, ଇଟା କାଣା ଛେଲ ଯଦି ରଖିଥିବେ ଆମର ଗୋଟ ତଳକେ ଆସିକି ନେସନ୍, ଆମେ କାହାକେ ଯାଇକି ଖୁସାମତ କରିବାକେ ନାଇଁ ପଡ଼େ। ଆମର ପାଖେ ଛେଳି ଥିଲେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କଲା ଭଳିଆ।
0: ତ ଆପଣ କହିବା ହିସାବରେ ଆଜ୍ଞା, ଯେନ୍ତା ଚିନି ଟିକେ ପକେଇ ଦେଲେ କି ଗୁଡ଼ ଟିକେ ପକେଇ ଦେଲେ ଚାଟିର ଅଭାବ ନାଇଁ ନା, ଛେଲ ଗୋଟେ ରଖିଲେ କି ଛେଲ ଗୋଟେ ମାରିକରି ମାଂସ ବିକିଲେ ତାକେ ଘିନିକି ନେବାର ଲୋକର ବି ଅଭାବ ନାଇଁ ନା? ତ ଆଜ୍ଞା ଗୋଟେ କଥା କହନ୍, ତ ଯେତେବେଳେ ଜଣେ ଛେଲ ପାଳନ କରିବା ଲାଗି ଚାହିଁବା, ନୂଆ କରି ବଜାରକେ ସେ ଛେଲ ଘିନି ଯିବା, ସେ କାଁ କାଣା ଦେଖିକରି ସେ ଛେଲ ଘିନିବା ଆଜ୍ଞା?
1: ଭଲ କଥା ପଚାରିଲେ, ଆମେ ଛେଲ ବଜାରକେ ଯାଇସୁଁ ଆର୍ ଦେଖସୁଁ, ଦେଖିକରି ସାଙ୍ଗେ ସାଙ୍ଗେ ମୂଲେ ଆରମ୍ଭ କରିଦେସୁଁ କେତେ ନେବୁ ବୋଲିକରି, ହେତି ଜାଗାରେ ଭୁଲ କରିଦେସୁ। ଛେଲ ଘିନିଲା ବେଲେ କାଁ କାଁଟା ଦେଖ ମନେ ରଖନ୍, କାଣା ନା ତାର ନାକୁ ସିଙ୍ଗଣ ନାଇଁ ବାହାରୁଥିବାର
0: ଆଜ୍ଞା,
1: ଆଖିରୁ ଚିପ୍ରା ନାଇଁ ବାହାରୁଥିବାର ଅଛି, ଛେଳିକେ ଛାତି ଦୁଇ ଆଡେ ପିଟି ଦବ ନାଇଁ, ଖାସି ନାଇଁ ହଉଥିବାର ଅଛେ, ଖାସି ଥିଲେ ବେମାର ଅଛି ବୋଲି ଜାଣିଦେବ। ଛେଲ ଲେଣ୍ଡି ଲେଣ୍ଡି ହଗୁଥିବାର ଅଛି, ଗାଈ ଭଳିଆ ଗୋବର ବାଗିରେ ହଗୁଥିଲେ ଅସୁବିଧା, ହେଟା ହେଟା କୃମି ବେମାର ହେଇଛେ। ତାପରେ ଆଉ ଗୋଟେ ଅଛି ଧୂପେନ ବୋଲି ଆପଣ ଜାଣିଛନ୍, ଧୂପେନ ବୋଲି ଛାତି ଉପରଟା ସେଟା ଓସାର ହେଇଥିବା, ଯେତେ ଓସାର ହେବା ସେଟା ଦୁଇ ଦୁଇଟା ଛୁଆ ଦେଶୀ। ଆର ଗୋଟେ ଛେଲ ଯଦି କିଣିବ ଅନାକେ ଟିକେ ଦେଖ, ଚିର ଦୁଇଟା ସମାନ ହେଇଥିବା ଆର ପନା ମାନେ ଟାଣ ନାଇଁ ହେଇଥିବା, ବେଲେ ଟାଣ ଥିଲେ ଗୋରସ କମ ଦେଶୀ, ସେଥି ପିଲା ବଞ୍ଚି ନେଇ ପାରେ। ସେଥିଲାଗି ପନା ସମାନ ଥିବା, ଚିର ମନେ ସମାନ ସମାନ ଥିବା, ଦେହଟା ଚିକଣ ଥିବା, ଏତିକି ଦେଖିକି କିଣିବ। ଆର ଅସଲ କଥା ହେଲା ଖୁରା ମନକେ ଦେଖ, ଖୁରା ଚକୁଆ ଯଦି ହେଇଥିବା ବଜାରରେ ଆଣିକି ବିକି ଦଉଥିବା ବେଲେ ଖୁରା ମାନେ ତଳ ଉପର ହେଇଯାଇଥିବା, ସେ ଚାଲି ନେଇ ପାରେ। ଆର ଗୋଟେ ଅସଲ କଥା ହେଲା, ଛେଲ ବଜାରରେ ଆଣିକିରି ବିକ୍ସନ୍, ଗୋଟେ ଗୋଟେ ବାଇରି କିନ୍ଦେଲା ବାଗିରି ହେସନ୍, ହେତିକି ବେଳେ କାଣ କର, ତମେ ଅମରି ଡାଳ ଗୋଟେ ଧରିକି ଯାଇଥିବ, କାଣ ଯେନ୍ ମାନେ ଅମରି ଡାଳ ଖାଇସନ୍ ସେମାନେ ବାଇରି ବାଇରି କିନ୍ଦରସନ୍, ତେଣୁକରି ଅମରି ଡାଳ ଗୋଟେ ଦେଖେଇ ଦେଲେ ଯଦି ଛେଳି ଖାଇଦେଲା ବେଲେ ସେ ଛେଳିକେ ନାଇଁ ଘିନ୍ବ। ଆର ଗୋଟେ କଥା କାଣ, ମାନେ ଯେନ୍ ମାନେ ବିକ୍ସନ୍ ବଜାରରେ ଆଣିକିରି, ସେମାନେ ବି ଗୋଟେ ଛେଳିକେ ଫୁଲେବା କାଜେ ମୁଁ ଦେଖିଛେ, ଆମର ଭଲିଆ ଅଛେ ବନ ଭଲିଆ ଦେଖିଛନ୍, ଛେଳ ମନକେ ବାଂଶନ୍ ଯେ
0: ଆଜ୍ଞା,
1: ହେଟାକେ କାଟି ଦେଇକରି ଧୂଆଁ କରିକିରି ରାତିରେ ତାଙ୍କର ଦେହରେ ମାରିଦେଲେ, ସକାଳକେ ଏକଦମ ଦେଖବ ଯେ 5 କେଜିର ଛେଳିଟା 10 କେଜି ବାଗି ଦୁସୁଥିବା, ସେଟାକେ ସମସ୍ତେ ଘିନ୍ବାକେ ଦୌଡ଼ି ଯାଇସନ୍, ସେଟା କେନ୍ତା କରି ଜାଣିବ ନା, ହାତ ମାରିଦେବ। ଆର ଯଦି ଭଲିଆ ଗନ୍ଧ ଆସିଲା ବେଲେ ସେ ଛେଳିକେ ନାଇଁ ଘିନ୍ବ
0: ଆଜ୍ଞା।
1: ତାପରେ କାଣା, ସବୁବେଳେ ଦେଖବ ଦୁଇ ଦାନ୍ତର ଛେଳି ଘିନ୍ବ, ପୁରା ଦାନ୍ତ ପୁରେଇ ଥିଲାଟା ଭୁଲରେ ନାଇଁ କିଣିଦେବ।
0: ଏଟା ତ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ଯେନ୍ ଆମର ଚାଷୀ ଭାଇମାନେ ଛେଲ ପାଳନ କରିବା ଲାଗି ଚାହୁଁଛନ୍, ଆଉ ବଜାରକେ ଯାଇକରି ଛେଲ ଘିନିବା ଲାଗି ଚାହୁଁଛନ୍, ଯଦି ଆପଣଙ୍କ ହିସାବରେ ଯଦି ସେମାନେ ଯେନ୍ ଯେନ୍ କଥା କହିଲେ ସେଟା ଯଦି ଟିକେ ଧ୍ୟାନ ଦେବେ ଆର୍ ଛେଲ ଘିନିବେ, ନିଶ୍ଚିତ ଭାବରେ ଠକେ ନେଇ ପଡ଼ନ୍ ଆଜ୍ଞା। ତ ଆଜ୍ଞା ଗୋଟେ କଥା କହନ୍, ଯେ ଆମର ଇ ଅଞ୍ଚଳ ଲାଗି ଆଜ୍ଞା, ବିଶେଷ କରି ଆମର କଳାହାଣ୍ଡି ଅଞ୍ଚଳ ଲାଗି, କେନ୍ କେନ୍ କିସମର ଛେଲ ପାଳନ କଲେ ଇ ଜଳବାୟୁରେ ଠିକ ହିସାବରେ ବଢି ପାର୍ବା, ସେ ବିଷୟରେ କହନ୍ ଆଜ୍ଞା।
1: ଅସଲ କଥା ହେଲା ଛେଳି ବହୁତ ପ୍ରକାର ଅଛେ, ଆମର ଗଞ୍ଜାମ ଛେଳି ଅଛେ, ମାରାଗୁଡ଼ା ଛେଳି ଅଛେ, ସିରୋହୀ ଅଛେ, ଯମୁନାପାରି ଅଛେ, ଇଟା ସବୁ ରକମର ଛେଳି ଅଛେ। କିନ୍ତୁ ଆମର କଳାହାଣ୍ଡି ଲାଗି କାଣା ହେଇଛି ନା, ମାରାଗୁଡ଼ା ଛେଳିଟା ହଉଛି ବଢିଆ
0: ଆଜ୍ଞା।
1: ଏଇଟା କୁମନା ଆଉ ନୂଆପଡ଼ା ମଝିରେ ଗୋଟେ କୁରୁମପୁରୀ ବୋଲି ଗୋଟେ ବଜାର ଅଛେ, ସେନେ ମାରାଗୁଡ଼ା ଛେଳି ଗୋଟେ ବୋଲି ମିଳିଛି, ଆର ସିଂ ମାନେ ତାର ପଚକେ ପଚକେ ହେଇଥିସି ଆର ଉଚା ହେଇସି, ଆଉ ଗୋଟେ ଭଲ ଛେଳି ଗୋଟେ 38 କେଜିରୁ 40 କେଜି ପନ୍ତେ ହେସି, ଆର ସେଟା ଦୁଇ ଦୁଇଟା ଛୁଆ ଦେସନ୍। ସେ ଛେଳିଟା ଆମର କଳାହାଣ୍ଡି ଲାଗି ସୁବିଧା ହେ, ସେଟା ରଖିଲେ ଏତେ ବେମାର ନାଇଁ ହୁଏ। କିନ୍ତୁ ଆମେ ଯଦି ଚିପିଲିମାରୁ ଆଣିବା, ଅନ୍ୟ ଫାର୍ମ ମାନଙ୍କରୁ ଆଣିବା, ତାହେଲେ କାଣା ହେସି, ସେଟା ମାନେ ଇ ଜଳବାୟୁକେ ଠିକ କରି ଚଳି ନେଇ ପାରନ୍, ସେଥିଲାଗି ଆମେ ବଡ଼ ଅସୁବିଧା ପଡ଼ୁଛି ଗୋଟେ ଗୋଟେ ଥର
0: ଆଜ୍ଞା।
1: ଆଚ୍ଛା, ଆମର ଇନେ କାଣା ହେସି, ଆମର ତିନିଟା ବଜାର ଅଛେ କଳାହାଣ୍ଡି, ଜେନେରାଲି କୁରୁମପୁରୀ ବଜାର ଗୋଟେ, ଆର ବାଲିପଡ଼ା ବଜାର ଗୋଟେ, ଆର ଧରମଗଡ଼ ବଜାର ଗୋଟେ, ଏଇଟା ହଉଛି ବଡ଼ ବଜାର ଆମର ଦେଖା ଗଲେ। ଇ ବଜାରରେ ଛେଳ ମାନେ ମିଳିଛି, ବୁକା କିଣିଲା ବେଳକେ ସବୁବେଳେ ମନେ ରଖିଥିବ କାନ ଟିକେ ଲମା ଥିବା, ଆର ଅଣ୍ଡା ମାନେ ତାଙ୍କର ବଡ଼ ବଡ଼ ଥିବା
0: ଆଜ୍ଞା,
1: ଆର ଅଣ୍ଡା ଗୋଟେ ଛୋଟ ଥିବା ବଡ଼ ଥିବା ବେଲେ କେନ୍ ଚିପି ଥିବା ନାଇଁ ହେଇଥିବା, ଏମିତି ସେଟା ମାନେ ଇଏ ନାଇଁ ଜନ୍।
0: ପ୍ରଧାନ ଆଜ୍ଞା ବହୁତ ସୁନ୍ଦର କଥା ଆପଣ କହିଲେ, ଏବେ ଗୋଟେ କଥା କହନ ଆଜ୍ଞା, ଆମେ ତ ଛେଳ ଘିନି ଆନମା, କିନ୍ତୁ ତାକେ ଯଦି ଆମେ ଠିକ ହିସାବରେ ନେଇ ରଖମା, ଠିକ ହିସାବରେ ଲାଳନ ପାଳନ ନେଇ କର୍ମା, ବେଲେ ଛେଳିଟା ବଞ୍ଚି ନେଇ ପାରେ ଆଜ୍ଞା। ତ ପ୍ରଥମ କଥା ହେଲା, ତାର ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା, ଯେନ୍ତା ମନୁଷ୍ୟ ଲାଗି ଘର ଦରକାର, ସେନ୍ତା ଛେଳ ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା। ତ ଇ ଯେନ୍ ଛେଳ ଲାଗି କେନ୍ତା ଗୁହାଲରେ ରଖିଲେ ଠିକ ହିସାବରେ ବଢି ପାର୍ବା, ସେ ବିଷୟରେ କହନ ଆଜ୍ଞା।
1: ଗୋଟେ ଛେଳିକା ଯେ ଓସାର ତିନି ହାତ ଲମ୍ବା, ଗୋଟେ ଛେଳିକା ଯେ ଦରକାର ହେସି, ତାନୁ କମ କଲେ ବି ଚଳବା। କିନ୍ତୁ ଆମେ କାଣା କରସୁଁ, ଛେଳ ଗୁହାଲରେ ଆମେ ମଚା କରି ବି ରଖସୁଁ, ମଚା ଗୁହାଲ ଯଦି କରବ ତାହେଲେ କାଣା ହେବା ନା, ମଚା କରି କରି ଆମେ ଦେଖିଛୁ ମଚା ତଳେ ଯେନ୍ ଗୋବର ଲେଣ୍ଡି ପିସାବ ସବୁ ପଡ଼ସି, ସେନେ ଗୋଟେ ଗ୍ୟାସ ବାହାରସି, ସେ ଗ୍ୟାସ ବାହାରିଲେ କାଣା ହେବା ନା, ସେ ବେମାର ହେସି, ଦେଖବ ଛେଳି ମାନେ ଖାସୁଥିବେ, ହେଟା ଫପସା ଖରାପ ହେଇଯାଇସି। ତେଣୁ ସେ ଗ୍ୟାସ ବାହାରବାଟା କମ କରବା, ଆମେ ତାକେ ସଫା କରସୁଁ ବୋଲି କହିସୁ, କିନ୍ତୁ ଗୋଟେ ଗୋଟେ ଗୁହାଳ ଦେଖସି ଯେ ତଳେ ଏକଦମ ଲଣ୍ଡି ଜମା ହେଇଛି, ପିସାବ ଜମା ହେଇଛି, ଯେନ୍ତା କରି ଲୋକ ଗୋଟେ ଯଦି 2-3 ଘଣ୍ଟା ଭିତରେ ଶୋଇପାରବା ବେଲେ ସେ ଗୁହାଳ ଠିକ। ତେଣୁକରି କାଣା କରବ, ମଞ୍ଚା ଯେନ୍ କରସ, ମଞ୍ଚା ତଳେ ଗୋଟେ ପଲିଥିନ ହଉ କି ଜରି ଗୋଟେ ହଉ, ଏମିତିଟା ଗୋଟେ ଗୁରେଇ କରି ତଳକେ ଲମ୍ବେଇ ଦେଇଥିଲେ, ପିସାବ ତାର ପୂର୍ବରେ କାନ୍ଥ ତଳକେ ଦେଖେଇ ଦେଇଥିଲେ, ସେ ତଡ଼ାକେ ଭାଗି ଆସବା, ତମେ

0: ବହୁତ ସୁନ୍ଦର ଗୀତ ମାଧ୍ୟମରେ ଆପଣ ଏଇ କଥାଟା କହିଲେ ଆଜ୍ଞା, ତ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
1: ଜୁହାର ଜୁହାର।
2: ବିଶେଷଜ୍ଞ ଆଜ୍ଞା ଯେନ୍ତା କହିଲେ ସବୁ ପ୍ରଶ୍ନର ଉତ୍ତର ମିଳିଗଲା
3: ମିଳିଗଲା।
2: ହଁ,
3: ଏ ମନ ଚାହୁଁଥାଏ ଯାହା କାଲେ ପ୍ରାପ୍ତ ହୁଏ
2: ତାହା।
3: କାର୍ଯ୍ୟକ୍ରମ ମାଧ୍ୟମରେ ବୋଲୁ ଆମର ବିଶେଷଜ୍ଞ ଆଜ୍ଞା କେ, ଯେନ୍ ଚାଷୀ ଦଦା ମା ଭାଇ ଶୁଣିଲେ ସେମାନଙ୍କେ ପୁଣି ଅନୁରୋଧ କର୍ମା ଯେ ସେମାନେ ଆଜ୍ଞା କଥାକେ ଗଣ୍ଠ ବାନ୍ଧିକରି ତାଙ୍କର ଚାଷ କାମରେ ଲଗାବେ। ଯେ ଆଜ୍ଞା କେ ତୋର ମୋର ତରଫରୁ ଧନ୍ୟବାଦ ଗୁଡ଼େକ ଦେବାର ବାକି ରହିଗଲା।
2: ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ
3: ହଁ
2: ବଡ଼ା ବେଲ ହେଲା ନା, ଚାଷୀ ଭାଇ ଗୁଡ଼ିକ ଡାକି ଆନିଛୁ ହେଲା
3: ହଇ,
2: ଯେ ଚାଷୀ ଭାଇ ଆମର କଥା ଶୁଣୁଛନ୍,
3: ହଇ
2: ସବୁ କଥା ଜାଣିଲେ ନା
3: ଜାଣିଲେ
2: ଯେ ହେଲେ ବାବୁ।
3: ହଁ
2: ଏବେ
3: ଦାଦା ଆମର କଥା ତ ଜାଣିଲି, ତାଙ୍କର କଥା ତ ଆମେ ନେଇ ଜାଣବାର ତାଲ। ହଁ
2: ତୁଇ ହେନ୍ତା କଥାବାର୍ତ୍ତା ହ,
3: ହଇ
2: ମୁଁ ଶୁଣୁଛେ।
3: ହଁ ତ ଚାଷୀ ଦାଦା ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ। ଆପଣ କେତେ ବର୍ଷ ହେଲା ଚାଷ କାମ କରି ଆସୁଛନ୍? ଆଚ୍ଛା ଆଚ୍ଛା, ତ ଚାଷୀ ଦାଦା ଗୋଟେ କଥା ଆପଣ ଆମକେ କୁହନ୍, ଯେ ଆପଣ ଧାନ ଚାଷ କରୁଥିଲେ ଫେର କେନ୍ତା ପନିପରିବା ଚାଷ ଆଡ଼କେ ଆପଣଙ୍କର ମନ କେନ୍ତା ହେଲା ଆର୍ କେନ୍ତା କରି ପନିପରିବା ଚାଷ କଲେ?
4: ପନିପରିବା ଚାଷ କଲେ ଆଜ୍ଞା ଡେଲି ଗୋଟେ ଦୁଇ ପଇସା ମିଳିବା ବୋଲି ମାର୍କେଟ ହାତ ଖାଲି ନେଇ ହୁଏ, ପରିଶ୍ରମ ଟିକେ ଅଧିକା ଲାଗୁଛେ, ବିହନ ମଜି ଖତ ସାର ଟିକେ ଅଧିକା ଲାଗୁଛେ, ନହେଲେ ଦୁଇ ପଇସା ସବୁବେଳେ ରହୁଛେ ଆଜ୍ଞା ମିଳୁଛେ।
3: ତ ଚାଷୀ ଦାଦା ଏବେ ଆପଣ କାଣା ଚାଷ କରୁଛନ୍?
4: ଏବେ ପତ୍ର କୋବି କରିଛେ ଆଜ୍ଞା, ଆଉ ଭେଣ୍ଡି କରିଛେ,
3: ପତରକୋବି ଚାଷ କରବାର ଆଗରୁ ଆମେ ଜମି କେ କେନ୍ତା କରି ପ୍ରସ୍ତୁତି କର୍ମା?
4: ଆଜ୍ଞା ମାଟିରେ ଗୋବର ସାର ବିଘ୍ନ ପକାପକି କରୁଛୁ ଆଜ୍ଞା, ତାପରେ ଯେନ୍ତା ପଲା ପକେଇବୁ ପତରକୋବି ଚାରା ଯେନ୍ତା ପକେଇବୁ ଭାଙ୍ଗେ ପାଲା ନ ଆଣୁଛୁ, ଆରେ ଭଲ କିନା ଗୋବର ମାଟି କିନା ଜେମା ସେମିତି ପକେଇକିନା ଆରେ ସେଟା ଚାରା ପକଉଛୁ ଆଜ୍ଞା।
3: ଆଚ୍ଛା ଆପଣ ଯେନ୍ ମୁଖ୍ୟ ଜମି ଥି ଚାରା ଲଗେଇବାର ଆଗରୁ ଯେନ୍ ଚାରା ପ୍ରସ୍ତୁତି କରୁଛନ୍, କେତେ ଦିନ ଗଲେ ବିହନରୁ ଦୁଇ ପତର ଆଙ୍କରୁଛି?
4: ଆଜ୍ଞା ପାଞ୍ଚ ଦିନ ପରେ ଆଙ୍କରୁଛି ଆଜ୍ଞା।
3: ତ କେତେ ଦିନ ଗଲା ଉତାରୁ ମୁଖ୍ୟ ଜମି କେ ନେଇକରି ଚାରା କେ ଆପଣ ରୋପୁଛନ୍?
4: ଆଜ୍ଞା 20-22 ଦିନ ପରେ ଆମେ ସେଟା ଲଗଉଛୁ ଆଜ୍ଞା, ଚାରା ଯେନ ପକେଇଥିମୁ ସେ ଜମି ନେଇକିନା ଆର ଅଲଗା ଜମିରେ ଲଗଉଛୁ।
3: କେତେ ଦିନ ଗଲେ ଆମର ପତ୍ରକୋବି ଫଲସି?
4: ଲାଗିଯାଉଛି ଆଜ୍ଞା, 5 ଦିନ ତ ଲାଗୁଛେ ତାର ଗଜା ହବା ଲାଗି, ତାପରେ ବୋର୍ଡ ହବା ଲାଗି 21-22 ଦିନ ଲାଗୁଛେ ଚାରା ଲଗେଇବା ଲାଗି, 15 ଦିନ ଆଗରୁ ରୁଇଲେ ବି ଭଲ ହବା, 20-22 ଦିନ ହେଲେ ରୁଛୁ ଆଜ୍ଞା, ତାପରେ କୁଡା କୁସା କରୁଛୁ ମାସେ ଭିତରେ, ରୁଇ ସାରିଲା ପରେ ମାସ କରୁଛେ ହେଲେ କୁଡା କୁସା କରୁଛୁ, ତାପରେ ଆଉ 2 ମାସ ଲାଗୁଛେ ଆଜ୍ଞା ବିକିବା ଲାଗି, ଗଛ ଯେନ୍ତା ଫଲ ହବା 2 ମାସ 2.5 ମାସ ବି ଲାଗିଯାଉଛେ, ଏବେ ତାକୁ 4 ମାସ ରଖିଲେ ବି ଚଲବା ସାର୍, ଫଲି ସାରିଲା ପରେ 4 ମାସ ରଖିଲେ ବି ହବା।
3: ତ ଗୋଟେ ଗୋଟେ ପତ୍ରକୋବିର ଓଜନ କେତେ କେତେ ରହୁଛି
4: ଆଜ୍ଞା? ଗୋଟେ ଗୋଟେ ଅଛେ 2.5 କିଲୋ, 3 କିଲୋ ସବୁ ବି ଅଛେ ଆଜ୍ଞା, ଅଧା ଅଛେ, 1 କିଲୋ 1/2 କିଲୋ ବି ଅଛେ ଆଜ୍ଞା।
3: ଇ ପତ୍ରକୋବି ଚାଷ ଟି କେନ୍ତା କେନ୍ତା ରକମର ରୋଗ ପୋକ ଲାଗୁଛି ସେ ବିଷୟ ଟି ଦୁଇ ପଦ କୁହନ୍
4: ଆଜ୍ଞା। ସେନ ଗୋଟେ ଗୁଣ ମାଛି ଲାଗ୍ସି ଆଜ୍ଞା, ଲାକ୍ରା ବୋଲି କିନା ଗୋଟେ ଲାଗ୍ସି, ଆହୁରି ପ୍ରଜାପତି କିରା ବହୁତ ସେନା ଆର ବଂଶ ବଢେଇସି କିରା ପୋକର, ସେଟାକେ ଆମେ ତ ଟିକେ ଅଧିକ ନେଇ ଜାଣୁ, ଦୋକାନ ବାଲା କେ କହିଲେ ସେ ଅଲଗା ଅଲଗା ଔଷଧ ଦେଇକିନା ଠକି ବି ନେସନ୍, ଆର୍ ନିଜେ ଜାଣିବା ଔଷଧ କହିକିନା ଆଣିଲେ ସେଟା ଭଲ ଔଷଧ ଦେସନ୍, ଆର ସେନେ କିରା ରୋଗ ପୋକ ଟିକେ ଛାଡ଼ସି ଆଜ୍ଞା।
3: ଆଚ୍ଛା ଆପଣ ତ ଔଷଧ କଷା ବ୍ୟବହାର କରୁଛନ୍, ତ ଚାଷୀ ଦାଦା ଆପଣ ଯେନ୍ ପତ୍ରକୋବି ଚାଷ କରୁଛେ ବୋଇଲେ, ଆରୁ ପତ୍ରକୋବି ଚାଷ କରିସାରିଲା ପରେ ବିକା ଭଞ୍ଜା କେନେ କରୁଛନ୍ ଆପଣ? ଚାଷୀ ଦାଦା ଆଜି ଆପଣ ଆମକେ ସମୟ ଦେଲେ ଆର ଆପଣଙ୍କ ଚାଷବାସ ବିଷୟରେ କହିଲେ, ସେଥିର୍ ଲାଗି ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର।
2: ଶୁଣିଲି ବାବୁ, ଏଡ଼େ ସୁନ୍ଦର କରି ଚାଷୀ ଭାଇ ସବୁ କଥା କହିଲେ, ଆଉ ତୁ ପଚାରି ଦେଲୁ ସବୁ ପଏଣ୍ଟ କେ ପଏଣ୍ଟ, ଆର ଗଏଣ୍ଟ କେ ଗଏଣ୍ଟ ସବୁ କଥା ଜାଣି ହେଲା,
3: ତାଙ୍କର କଥା ବି ଜାଣି ହେଲା
2: ଜାଣି ହେଲା, ମାତ୍ର କାଁ କରିବୁ ଏନ୍ତା ଜାଣିଲା ଭିତରେ ସମୟ ହେଇଗଲା ନା, ବୈଠକ କେ ଶେଷ କରିବାକେ ପଡ଼ବା। ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦଦା ମା ଭଉଣୀ ମାନକେ, ମୁଇଁ ଯୁଗେ ଦଦା
3: ଆର ମୁଇଁ ଲେକଡ଼ୁ ଦଦାର
2: ଜୁହାର।

ଶୁଣୁଥିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ସମୟ 8:00 ବାଜିବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 240 meter ତଥା 12.6 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସଂସଦ ସମୀକ୍ଷା। ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ସମ୍ବଲପୁରୀ ଗୀତଟି ଶୁଣନ୍ତୁ ସୁନିତା ବେହେରାଙ୍କ କଣ୍ଠରୁ, ରଚନା ଯୁଗଳ କିଶୋର ଷଡ଼ଙ୍ଗୀ।

କାର୍ଯ୍ୟକ୍ରମର ଶେଷ ସମ୍ବଲପୁରୀ ଗୀତଟି ଶୁଣନ୍ତୁ। ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ରଚନାରୁ ଦେତକଣ୍ଠରେ ଗାଇଛନ୍ତି ଶଙ୍କର ପ୍ରସାଦ ଦତ୍ତ ଓ ସୁନିତା ବେହେରା।

ଶୁଣୁଥିଲେ ଆଞ୍ଚଳିକ ଗୀତକ୍ରମରେ ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ରାତି 10:00। ଶୁଣନ୍ତୁ ଓଡ଼ିଆରେ ନାଟକ ସାପ, ରଚନା ପ୍ରଯୋଜନା ଅଶୋକ କୁମାର ମିଶ୍ର।
1: ଏ ଶବ୍ଦ ଆଜିର ନୁହେଁ, ଏ ଶବ୍ଦ 1996 ମସିହାର ଏକ ଅନ୍ଧାର ରାତିର। ଏହି ଶବ୍ଦ ମଧ୍ୟ 1996 ମସିହାର ସେଇ ନିର୍ଦ୍ଦିଷ୍ଟ ରାତିର। ଏହି ଶବ୍ଦ ମଧ୍ୟ 1996 ମସିହାର ସେଇ ନିର୍ଦ୍ଦିଷ୍ଟ ଅନ୍ଧାର ରାତିର, ଯେଉଁ ରାତିରେ କେବଳ ହାହାକାର ହିଁ ଥିଲା ଏକ ସୀମିତ ଅଞ୍ଚଳରେ। ତେବେ ଏସବୁ ଶବ୍ଦର କଳ୍ପନା ମୁଁ କେମିତି କଲି ଓ କାହିଁକି କଲି, ତାର ଉତ୍ତର ବୋଧେ ଆପଣମାନେ ଚାହୁଁଛନ୍ତି। ଶୁଣନ୍ତୁ, 1997 ମସିହାର ନଭେମ୍ବର 1 ଦିନ ମୁଁ ଯାଇ ପହଞ୍ଚିଲି ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାତୁଲି ବ୍ଲକର ସାବେରୀ କୂଳରେ ଥିବା କିଆଂ ଗାଁରେ।
2: ମୋର ନାଁ ଡମେ କିଆଙ୍ଗର। ଆମେ 2 ମିଶତେ ଶୋଇ ରହିଲୁ, ଉଠନି ମୁଖ ସାବଲା କାଠ ସାବଲା ବୋଲି ଦେଲା। ତାର ପଛରେ କେମିତି କେମିତି କେମିତି କେମିତି ବିକା ରହିଗଲା ଯେ ଆମେ କାନ୍ଦା ବୋବା ହେଇଦେଲୁ, ଆମର ମା ଜୀବନ ରହିଲା ଚା ପାଖ ଚାଉଲା ବୋଲି ରହିଲୁ।
1: ତେବେ ବର୍ତ୍ତମାନ ଚାଲନ୍ତୁ ଫେରିଯିବା 1996 ମସିହା ଅକ୍ଟୋବର ମାସର ସେ ନିର୍ଦ୍ଦିଷ୍ଟ ଅନ୍ଧାର ରାତିକୁ।
3: ମରିଗଲି ମରିଗଲି ସାପ, ସାପ ମରିଗଲି ସାପ।
4: କିସ ହେଲା
5: ଫିଟେଇଲେ ତ କାହାକୁ ହେଲେ ଯାଉଥିବି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ମହମ୍ମଦ ଅଜିଜ ଓ ସାଥୀ, ଚଳଚ୍ଚିତ୍ର କର୍ମା।

0: ଶୁଣୁଥିଲେ ସାଂସଦର ପ୍ରଶ୍ନକାଳର ରେକର୍ଡିଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଓଡ଼ିଆରେ ନାଟକ ସାପ, ରଚନା ଏବଂ ପ୍ରଯୋଜନା ଅଶୋକ କୁମାର ମିଶ୍ର।
1: ଏ ଶବ୍ଦ ଆଜିର ନୁହେଁ, ଏ ଶବ୍ଦ 1996 ମସିହାର ଏକ ଅନ୍ଧାର ରାତିର। ଏହି ଶବ୍ଦ ମଧ୍ୟ 1996 ମସିହାର ସେଇ ନିର୍ଦ୍ଦିଷ୍ଟ ରାତିର। ଏହି ଶବ୍ଦ ମଧ୍ୟ 1996 ମସିହାର ସେଇ ନିର୍ଦ୍ଦିଷ୍ଟ ଅନ୍ଧାର ରାତିର, ଯେଉଁ ରାତିରେ କେବଳ ହାହାକାର ହିଁ ଥିଲା ଏକ ସୀମିତ ଅଞ୍ଚଳରେ। ତେବେ ଏସବୁ ଶବ୍ଦର କଳ୍ପନା ମୁଁ କେମିତି କଲି ଓ କାହିଁକି କଲି, ତାର ଉତ୍ତର ବୋଧେ ଆପଣମାନେ ଚାହୁଁଛନ୍ତି। ଶୁଣନ୍ତୁ, 1997 ମସିହାର ନଭେମ୍ବର 1 ଦିନ ମୁଁ ଯାଇ ପହଞ୍ଚିଲି ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାତୁଲି ବ୍ଲକର ସାବେରୀ କୂଳରେ ଥିବା କିଆଙ୍ଗ ଗାଁରେ।
2: ମୋର ନାଁ ଡମେ କିଆଙ୍ଗର, ଆମେ 2 ବିସ୍ତେ ଶୋଇ ରହିଲୁ। ଉଠନାନି ମୋଲା କାଟସାବଲା ବୋଲି ଦେଲା, ତାର ପଛରେ କେମିତି କେମିତି କେମିତି କେମିତି ବିକାର ହେଇଗଲା ଯେ ଆମେ କାନ୍ଦା ବୋବା ହେଇଦେଲୁ। ଆମର ମା ଜୀବନ ରହିଲା, ଚା ପାଖ ଚାଉଲା ବୋଲି ରହିଲୁ।
1: ତେବେ ବର୍ତ୍ତମାନ ଚାଲନ୍ତୁ ଫେରିଯିବା 1996 ମସିହା ଅକ୍ଟୋବର ମାସର ସେ ନିର୍ଦ୍ଦିଷ୍ଟ ଅନ୍ଧାର ରାତିକୁ।
3: ମରିଗଲି ମରିଗଲି ସାପ ସାପ ମରିଗଲି ସାପ।
4: ମୋର ଗାଁ ନା ସାରଦାପୁର, ସେଇଟା କାହିଁକି ଅନୁମେ ନା ବହିନିକେ ରାତି ଚାପ ସାପଲା ବୋଲି କହିବାକୁ ଆମେ ଗୋବର ଗାଲୁ ଯେ ତେବେ ଆମେ କାହିଁ ଖାଡ଼ିଆ ବିଡ଼ାଇଲୁ ଗାଛିକେ ଅର୍ଜୁନ ଆଉ ଲୋକିକେ ବିଡ଼ାଇ କରି ଆମେ ନେଲୁ। ଆରେ ମେଣ୍ଟ ଗୁଲି ଆମେ ସାପ ସାପଲା ବୋଲବାକେ ନେଲୁ ଯେ ମେଣ୍ଟ ଗୁଲି 10 ଅଛି ମନ ଦେଲା ଆଜ୍ଞା ବହି ନେବା ଲୋକ ମନ ଦେଲା ଆମ ରାବି ଆଶା ଅଛେ ମନ ଦେଲା ଚା ପାଣି ସବୁକୁ ଦେଲେ ଭଲ ବାବା କହିବା ଚୁରିଆ କା ଦିଶାରି ଖୋଜି ଦେଲା।
5: ହଁ ସେ ଠେଙ୍ଗା ମାନେ କାଟିଲୁ କି କାଟିଲୁ ସେ ଦୌଡ଼ିଆ ଖଟକୁ ହଁ ଓଲଟେଇ କରି ସେମିତି ଫାସଲା ହେଇଥିବ
6: ଏମିତି
5: ହଁ ହଁ ଏ ଘାସି ସେ ଖଟ ଉପରେ ତୁଇ

0: ଚାଲ ଗୋଟେ ଗ୍ରହ ଧରୁଛି ପରା ହୋ ଦେଖନି କେମିତି କଥା ମାନ ସବୁ ହଉଛି ଯେ
1: କି ସାଉରି ହେଲା ଯେ
2: ସେଟା ଯାକ ପଛେ କଥା ହେବାର ବାବୁ ଆଗେ ଏଇ ସୁକ୍ରିକି ମେଣ୍ଟକୁଲି ନେବାନି ଚାଲ ଯେତେ ନହେଲେ ମିଶା ମୋର ମେଣା ଭଉଣୀ ତ ଏବେ ଛଅ ମାସ ହେଇ ନାହିଁ ଦେଖ ଅଣ୍ଡ୍ରା ସାବିରୀ ନଦୀରେ ବୁଢ଼ି ମରି କରି
3: ବାହାରିଲ କି ନାହିଁ ତମନେ
2: ଅର୍ଜୁନ କି
3: ହଁ ତାର ଚୁଟଟା ଗୋଟେ ଧରିଛ କି ନାହିଁ ହେଲେ ଅନ୍ଧାର ପରା ଅନ୍ଧାର ନାହିଁ ଏ ସୁକ୍ରିକୁ ବୋଇ ନେଲା ବେଳେ ବାଟରେ ଇଲୁକୁ ସାପ ଚାପି ଦେଲେ ଗଲା
4: ତାଙ୍କର ଦନ୍ଦା ଛିଡ଼ ଲାଗି ନାହିଁ ଅର୍ଜୁନ
3: ସି ତାର ଛିଡ଼ିଲା ପରା ନାହିଁ ଇ ମାଇନା ତ ଏବେ ଏକା ବାହାର ଯିବି ବୋଲୁଛି ଲକି ରହୁନା ସି ଦୌଡ଼ି ତଳ ବାଟେ ପୁରାନି ବଟେଙ୍ଗା ଗୋଟେ ଆଣିଲ କି ନାହିଁ
2: ହେଟି ଇଟା ହବ ନାହିଁ କି
4: ଇ ଦୌଡ଼ି ଧରନି ଅର୍ଜୁନ ବାଇଶ ବାଇଶ ଛବାଇଶ ହଁ ଘଣ୍ଟି ଗାଟିକିରି ପକା
2: ଦେଖିକିରି କର
4: କିସ ବୋଇଲୁ ମାଇନା ମିନ ତଳ ସାହିରେ ମିନ ନାହିଁ କି ହଁ ହଁ ହବ ସେତିକି ସେତିକି ଆଲେ ଇ ବାଟରଟା ଘଣ୍ଟି ପକା ଇ
3: ବାଟରଟା
2: କେମିତି ହେଲା ଯେ ଲୋକି କେମିତି ହେଲା ତାକୁ ଆହୁରି ସାପ ଚାପ ଲାଗିବ
4: ସେ ମାଇଣା ଏକା ସାପ ବୁଝିଲୁ କି ଠେଙ୍ଗା ଗଳା ଅର୍ଜୁନ ଦେଖିଲେ ବେଳ ବାହାର ଯିବ ବୁଝିଲୁ କି ହେଲେ ତୁ ଖଟିଆ ଉପରେ ବସି ଦେଖ ରଙ୍ଗଣା ନା
2: ଇଠି
4: ନାଇଁ ଟିକେ ଏଇ ବାଟ
2: ବସିଲି
4: ଦୌଡ଼ି ଗାଟି ଅଛି କି ନାଇଁ ଦେଖବା ବୁଝିଲୁ ସିବାଡ଼େ ସିବାଡ଼େ ହୁଞ୍ଚାନି ଅର୍ଜୁନ
2: ହେଲେ ମିନର ମାଇଣା ସାପ ରୂପ ନେଲା କି ଭାଙ୍ଗଣିଆ ଶିଖିଛି କି ହଁ
4: ସିଏ ସାପ ରୂପ ନେଇନି ସିଏ ସାପ ପରାଟା ମାତ୍ର ମିନ ବାପଡ଼ାକୁ ସେ ଧୁସଲା ପାଳ ଦୌଡ଼ି ପରା ପାଲ ଦୌଡ଼ି ଆହୁରି ଚାପ ପକେଇ ବୋଲି ତାକୁ ବେଗରେ ପକେଇ ଦେଲା ବେଳକୁ ଚାଲିଲା
3: ହେଲେ ସେ ମାଇଣା ସାପ ହେବା ବିଷୟରେ ମନ୍ତ୍ର ଜାଣିଥିବ ପରା ଆମେ ମିଶା ପିଲା ଥିଲା ବେଳେ କହିବାର
2: କିଷ୍ଟା
3: ସେ ଲୋକମାନେ ପୁଣି ମନ୍ତ୍ର ଯନ୍ତ୍ର କରିକିରି ବାଘ ହବାର ତାର ପଛେ କାହାକୁ ହେଲେ ପୁଣି ପାଲଟା ମନ୍ତ୍ର କହିଦେଉଥିବାର
2: ଜାଣିଛୁ ଆମେ
3: ବାଘ ହେଇକିରି ବୃଦ୍ଧ ଲୋକକୁ ମରେଇଲା ପରେ ସେ ପାଲଟା ମନ୍ତ୍ର ଶିଖେଇଥିବା ଲୋକକୁ କହିକିରି ପାଲଟା ମନ୍ତ୍ର ପକେଇ ଦେଲେ ଆହୁରି ପୁଣି ମଣିଷ ହେଇଯିବାର
4: ସେଟା ନାଇଁ ମ ଆଜି ଚାର ତ ବାଡ଼ ଚାର ନମ୍ବରଟା ବୁଝିଲୁ କି ଏ ମାଇଣା ଆଣି ଆଣି ଭୂମି ବାଡ଼ ସବୁ ବିକିରି ଗୁତି ହେଇଗଲା ମାତ୍ର ତାକୁ ମିଛ ସତ ପରା ଆଗା ଲାଗୁଛି ସାପ ପାଳ ଦୌଡ଼ି ପରା ଆଗା ଦୁଶୁଛି ମାଇଣା ମନ୍ତ ରହିବେ ନାହିଁ ସିଗିନ୍ ସି ଦନ୍ଦା ଭିତରେ ନ ପୁରିକିରି ପାଖରେ ଥିବା ସେ ନିଜର ଟୁକି ପାଳି ପୁଷିକିରି ବଡ଼ କଲେ ହେଇନଥା ତା କି ସେଟାର ପାଇଁ ତ ଏଇଟା ସଂସାର ବୁଝିଲୁ କିରେ ତାର ତୁ ଦେଠୁ ଏଠୁ କି ଆରେ କଣ ଭଟକାଲା
2: ଏତେ ଦୂର ବୁଇ ନେବାଟା ସାମାନ୍ୟ କଷ୍ଟ କିଅ ମଦ ମୁଦା ଗୋଡେ ନ ହେଲେ ତ ନେବାଟା କଷ୍ଟ ଏକା ଗୁରୁ ତ ଚଳବ
1: ନାହିଁ ମଦ ଖାଇକରି ତ ଆମର ଦେଶିଆ ଲୋକମାନେ ନାଶ ହେଇଯାଉଛନ୍ତି ସରକାର ଋଣ ଆଣିକରି ମଦ ଖାଉଛନ୍ତି ଭୂମି ବାଡ଼ି ବିକି କରି ମଦ ଖାଉଛନ୍ତି ମାଇନାର ସୁନା ମନା ବିକି କରି ମିଶା ମଦ ଖାଉଛନ୍ତି ମଦ ତ ଆମକୁ ସରାଇଲା ଲୋକ ମଲା ଦେଇ ମଦ ମାଂସ ତା କିଅ
4: ମଦ ଗୁଡ଼ି ଏଲାକା ନ ଦେଲେ ଯେ ମାତର ମୁଇଁ ନ ଯାଇ
1: ତୁ କିସ ବୋଲୁଛୁ ଅର୍ଜୁନ
3: ମଦ ଟିକେ ନଥିଲେ ଏତେ ଦୁର୍ମଣ ଚାଲିକରି ଗୋଟେ ଲୋକ ବୋଇକରି ଯାଇ ହବ କିଅ
4: ଏତେ କହିବା ଲୋକ ସେ ଝଲା ଭିତରେ ଯାଇକିରି ମଦ ରାନ୍ଧବା ଲୋକ ମନକୁ ବନ୍ଦ କରି ଦେଖ ତ
1: ତମେ ମନେ ଏମିତି ମଲେ ମଦ ଖାଇବାଟା ପିଲା ଜନ୍ମ ହେଲେ ମଦ ଖାଇବାଟା ପରବ ହେଲେ ମଦ ଖାଇବାଟା ଯୁକ୍ତ ହେଲେ ମଦ
5: ଶୁଣୁଥିଲେ ଓଡ଼ିଆରେ ନାଟକ ସାପ ରଚନା ଏବଂ ପ୍ରଯୋଜନା ଅଶୋକ କୁମାର ମିଶ୍ର ଆକାଶବାଣୀ ଭବାନୀପାଟଣା ସମୟ ରାତି 10:30 ହେବାକୁ ଯାଉଛି ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଛନ୍ତି ଉସ୍ତାଦ ବଡ଼େ ଗୁଲାମ ମଲ୍ଲିକ ଖାନ ଶୁଣିପାରିବେ ରାଗ ମାଲକୋନ୍ସ

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ ଭାବରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଉସ୍ତାଦ ପଡ଼େ ଗୋଲାମ ଅଲ୍ଲୀ ଖାନ୍। ଶୁଣୁଥିଲେ ରାଗ ମାଲକୋନ୍ସ। ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କ୍ଲିକ୍ ସକାଳ 6:35 ଶୁଣିବେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ରହିଛି ଓଡ଼ିଆରେ ଆଲୋଚନା ଯୋଗେଶ୍ୱର ଶିବ ଓ ଶ୍ରାବଣ ମହାତ୍ମ୍ୟ। ଆଲୋଚକ ଲିଙ୍ଗରାଜ ମିଶ୍ର। ଚାଷର କଥା ଶୁଣିପାରିବେ ସକାଳ 7:40। 7:45 ଶୁଣିବେ ଓଡ଼ିଆ ଆଲବମ୍ ଗୀତର ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ସ୍ନେହା, ଅରବିନ୍ଦ ଓଇରା ମହାନ୍ତି। ଓଡ଼ିଆ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଶୁଣିପାରିବେ ସକାଳ 8:30। ଶିଳ୍ପୀ ଅନୁସୟା ନାଥ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ ଶୁଣିପାରିବେ ସକାଳ 8:45। ସକାଳ 9:00 ରହିଛି ହିନ୍ଦୀ କଥାଚିତ୍ର ଗୀତ। 9:30 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ରହିଛି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏହା ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରଥମ ଅଧିବେଶନ ପ୍ରାତଃ 5:57। ସେତେବେଳେ ଯାଏ ବିଦାୟ ନେଉଛୁ। ଶୁଭରାତ୍ରି। ଜୟ ହିନ୍ଦ୍।